ଆକାଶବାଣୀ କେନ୍ଦୁଝର, ଆଜି ମଙ୍ଗଳବାର 1948 ଶକାବ୍ଦ ବୈଶାଖ ମାସର 29 ଦିନ, ଇଂରାଜୀ 2026 ମସିହା ମେ ମାସର 19 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 98.3 MHz ତଥା 1584 KHz ଯୋଗେ ଏବଂ FM ବ୍ୟାଣ୍ଡରେ 101.1 MHz ଯୋଗେ।

ପ୍ରଭୁଙ୍କୁ ଦେଖିଲି ଥରେ ଆଉ ତ ନ ଛାଡ଼ିବିରେ, ଅନାଇ ରହିବି ଭୋଳେ ପ୍ରେମ ବିମୋହିତ ଡଳେ, ଭକ୍ତି ଅଶ୍ରୁଜଳେ ଭାସି ପଦ ତଳେ ପଡ଼ିବିରେ। ପରବର୍ତ୍ତୀ ଭକ୍ତିଗୀତ ଭାନୁମତୀ ସାହୁଙ୍କ କଣ୍ଠରେ ଶୁଣନ୍ତୁ ମଧୁସୂଦନ ରାଓଙ୍କ ଗୀତ ରଚନା।

ପକଳା ମୁହଁରୁ କଳା ଟିକେ ପୋଛି ପାଇଲି ମୁଁ ଏଇ କଳା, ଯେତେ ମୁଁ ପାଇଛି ଏଇ ଗୀତ ଲେଖା, ଏଇ ମୋର ଗୀତ ବୋଲା। ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ ଏଥରର ଭକ୍ତି ନୈବେଦ୍ୟ ତପନ ପଟ୍ଟନାୟକଙ୍କ ଗୀତ ରଚନାରୁ।

ଶ୍ରୀପୁରୁଷ ତମେ ଜାଣ ଥିଲେ ଯେଉଁ ନାରାୟଣ, ସେ ପ୍ରଭୁ କାହିଁ ରହିଲେ ଭେଜିଲେ ତିନି ଦାରୁଙ୍କୁ, ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ। ଏଥର ଶିଳ୍ପୀ ମୀନାରାଣୀ ଖୁଣ୍ଟିଆ, ଶିଳ୍ପୀଙ୍କ କଣ୍ଠରେ ଭୀମ ଭୋଇଙ୍କ ଗୀତ ରଚନା।

0: ଆଜି ପାଇଁ ଏଇଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ଦିବାକର ମହାନ୍ତି, ଭାନୁମତି ସାହୁ, ମହମ୍ମଦ ସିକନ୍ଦର ଆଲାମ, ମୀନାରାଣୀ ଖୁଣ୍ଟିଆ ଏବଂ ଘନଶ୍ୟାମ ପଣ୍ଡା। ଗୀତ ରଚନା କରିଥିଲେ ଭୀମ ଭୋଇ, ମଧୁସୂଦନ ରାଓ, ତପନ ପଟ୍ଟନାୟକ ଏବଂ ହରିହର ବାରିକ। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।
2: ଏହି ସଂସାରରେ ମାନବ ଜନ୍ମ ଅତି ଦୁର୍ଲଭ, ଏହା ବହୁ ପ୍ରାଚୀନ ମୁନିଋଷିମାନେ କହିଆସିଛନ୍ତି। କଳିଯୁଗର 1516 ଶତାବ୍ଦୀର ସନ୍ଥ ମହାତ୍ମା ତୁଳସୀଦାସ ବି କହିଛନ୍ତି, ଯେଉଁ ଜୀବ ମଣିଷ ଜନ୍ମ ପାଇଛି ସେ ବଡ଼ ଭାଗ୍ୟବାନ। ବଡ଼େ ଭାଗ ମାନୁଷତନ ପାୱା, ମଣିଷ ଜନ୍ମରେ ପରମାତ୍ମା ପ୍ରାପ୍ତି ସମ୍ଭବ, କିନ୍ତୁ ଏହି ଜନ୍ମର ଅନ୍ତ କେବେ ହେବ, ମୃତ୍ୟୁ କେବେ ଆସିବ, ଏ କଥା କେହି ଜାଣନ୍ତି ନାହିଁ। ବୁଦ୍ଧିମାନ ପୁରୁଷ ଯୌବନ ଓ ବୃଦ୍ଧାବସ୍ଥାକୁ ବିଶ୍ୱାସ କରୁଥିବା ଅନୁଚିତ। ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ପ୍ରାପ୍ତି ନିମନ୍ତେ ସାଧନା କରିବା ଉଚିତ। ପିତାମାତାମାନେ ଯଦି ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରୁଥାନ୍ତି, ତେବେ ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ଭଜନରେ ଲୀନ ହେବା ପାଇଁ ଶିଖାଇବା ଉଚିତ। ଆଜିକାଲିର ପିତାମାତା ଏହା ଜାଣିଥିଲେ ତ? ମାତା ପିତା ନିଜ ସନ୍ତାନମାନଙ୍କ ମନରେ ଧାର୍ମିକ ସଂସ୍କାର ଅତି ଛୋଟବେଳୁ ଆଣିବା ଆବଶ୍ୟକ। ସାଧାରଣ କଥାରେ ବି କୁହାଯାଏ, ଯାହା ନ ହୋଇଛି ବାଳୁତ କାଳେ ତାହାକି ହୋଇବ ପାଚିଲା ବେଳେ। ବୃଦ୍ଧାବସ୍ଥାରେ ନିଜ ଶରୀରର ସେବା ଯତ୍ନ କରାଯାଇପାରେ, ହେଲେ ଦେବ ଆରାଧନା ପାଇଁ ଶକ୍ତି ନଥାଏ। ମାନବ ଶରୀର ଭୋଗ ଉପଭୋଗ କରିବାକୁ ମିଳି ନାହିଁ, ମାନବ ଶରୀର ଭଗବତ ଭଜନ ଦ୍ୱାରା ପ୍ରଭୁପ୍ରାପ୍ତି ନିମନ୍ତେ ମିଳିଛି ବୋଲି ଜାଣିବାକୁ ହେବ। ମନୁଷ୍ୟ ଶରୀର ନାଶବାନ, ପ୍ରତିଟି ମୁହୂର୍ତ୍ତରେ ଏହା କ୍ଷୟ ଅଭିମୁଖେ ଚାଲିଥାଏ, ଏଣୁ ମଣିଷ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। ପୁଣି ମନୁଷ୍ୟ ଜନ୍ମ ଦୁର୍ଲଭ କାରଣ ଏହି ଜନ୍ମରେ ହିଁ ମନୁଷ୍ୟ ସମସ୍ତ ପ୍ରକାର ଇଚ୍ଛିତ ବସ୍ତୁ ପାଇପାରେ। ଶରୀର ଅନିତ୍ୟ ହେଲେ ଭଗବାନ ନିତ୍ୟ। ଏହି ଅନିତ୍ୟ ମନୁଷ୍ୟ ଶରୀରରେ ଯାହା ନାଶବାନ, ତାହାରି ମାଧ୍ୟମରେ ନିତ୍ୟ ବସ୍ତୁ ଭଗବାନଙ୍କୁ ମଧ୍ୟ ପାଇହୁଏ। ମନୁଷ୍ୟ ଜନ୍ମ ଦୁର୍ଲଭ ସହ ଅତି ମୂଲ୍ୟବାନ ମଧ୍ୟ। କେତେବାର ଜନ୍ମ ମୃତ୍ୟୁ ହେବା ପରେ ମନୁଷ୍ୟ ଜନ୍ମ ମିଳିଥାଏ। ମନୁଷ୍ୟ ଜନ୍ମର ମହିମା ଅକଳନୀୟ। ମନୁଷ୍ୟର ଆୟୁ 100 ବୋଲି କେତେକ କହୁଥିବା ବେଳେ ଏହାର ଆୟୁ 120 ବୋଲି ଆଉ କେତେକ କୁହନ୍ତି। ଆଜିକାଲି ଆୟୁ କିନ୍ତୁ ସେହିପରି ଆଉ ନାହିଁ। ଆଜିକାଲି ତ ଆୟୁର ଅର୍ଦ୍ଧାଂଶ ନିଦ୍ରାବସ୍ଥାରେ, ଚତୁର୍ଥାଂଶ ବାଲ୍ୟାବସ୍ଥାରେ ଓ କୁମାରାବସ୍ଥାରେ ଅତିବାହିତ ହୋଇଯାଉଛି। ବାଲ୍ୟାବସ୍ଥା ଅଜ୍ଞାନରେ ଓ କୁମାରାବସ୍ଥା ଖେଳକୁଦରେ କଟିଯାଉଛି। ବୃଦ୍ଧାବସ୍ଥା ସମୟ କହିବାକୁ ଗଲେ ନିରର୍ଥକ, କାରଣ ଶାରୀରିକ କ୍ଷୀଣତା କୌଣସି କାମ କରିବାକୁ ପ୍ରବୃତ୍ତି ଦିଏ ନାହିଁ। ବାକି ରହିଲା ଯୌବନାବସ୍ଥା, ସେତେବେଳେ ତାହା କାମ ଭୋଗରେ କଟିଯାଉଛି। ତାହେଲେ ଆମେ କେତେ ବର୍ଷ କାମ କରିବା ପାଇଁ ପାଇଲେ? ଏହି ଅଳ୍ପ ସମୟ ଭିତରେ ଆତ୍ମକଲ୍ୟାଣପ୍ରଦ କାମ କେବେ ଓ କିପରି ହେବ ତାହାଥରେ ଚିନ୍ତା କରୁଛେ କି? ଏହି ପରିପ୍ରେକ୍ଷୀରେ ଆମେ କ'ଣ କରିବା ଉଚିତ? ଯେପର୍ଯ୍ୟନ୍ତ ଶରୀର ସୁସ୍ଥ ଥାଏ ସେ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ଆକ୍ରମଣ କରିପାରେ ନାହିଁ, ଇନ୍ଦ୍ରିୟ ଶକ୍ତି କ୍ଷୀଣ ହୁଏ ନାହିଁ। ଆୟୁଷ କ୍ଷୟ ହେବା ପୂର୍ବରୁ ଚତୁର ଲୋକମାନେ ଆତ୍ମକଲ୍ୟାଣ ପାଇଁ ଯତ୍ନବାନ ହେବା ଉଚିତ, ନହେଲେ ଘରେ ନିଆଁ ଲାଗିଯିବା ପରେ କୂଅ ଖୋଳିବା କାମ ଆରମ୍ଭ କରିବା ଭଳି ହୋଇଯିବ। ମଣିଷ ମୁଣ୍ଡକୁ ନାନା ପ୍ରକାର ଭୟ ଆକ୍ରାନ୍ତ କରି ରଖିଥାଏ, ଏଣୁ ଏହି ଶରୀର ଯାହା ଭଗବତ ପ୍ରାପ୍ତି ନିମନ୍ତେ ପର୍ଯ୍ୟାପ୍ତ, ରୋଗଗ୍ରସ୍ତ ହୋଇ ମୃତ୍ୟୁ ଅଧୀନ ହେବା ପୂର୍ବରୁ ଆତ୍ମକଲ୍ୟାଣ ନିମନ୍ତେ ଯତ୍ନବାନ ହୋଇଯିବା ବିଧେୟ। ମଣିଷ ବସ୍ତୁତ ଦୁଃଖ କେବେ ଚାହେଁ ନାହିଁ କି ମାଗେ ନାହିଁ, ତେବେ ସୁଦ୍ଧା ତାହା ଅଚାନକ ଆସି ଧମକାଏ, ମୋତେ ଜ୍ୱର ନହେଲେ ମୁଁ ସତ୍ୟନାରାୟଣ ପୂଜା କରିବି। ଏପରି ଲୋକମାନେ ଯାଚନା କରନ୍ତି, ତେବେ ସୁଦ୍ଧା ଜ୍ୱର ହୁଏ। ଯତ୍ନବାନ ନଥିବା ଅବସ୍ଥାରେ ଦୁଃଖ ଯେପରି ପ୍ରାରବ୍ଧର ଫଳ ଅନୁସାରେ ଆସେ, ସୁଖ ମଧ୍ୟ ସେହିପରି ଆସିଥାଏ। ସୁଖ ଦୁଃଖ ଉଭୟ ପ୍ରାରବ୍ଧର ଅଧୀନ, ପ୍ରାରବ୍ଧ ଅନୁସାରେ ତାହା ମିଳେ। ଏଥିନିମନ୍ତେ କିଛି ଯତ୍ନ ନେବାକୁ ପଡ଼େ ନାହିଁ। ପୂର୍ବଜନ୍ମର କର୍ମର ଫଳ ହେଉଛି ପ୍ରାରବ୍ଧ। ଦରିଦ୍ର ଧନୀ ହୋଇଯାଏ ଓ ଧନୀ ଦରିଦ୍ର। ପ୍ରାରବ୍ଧ ଅନୁସାରେ ଯାହା ମିଳିବା କଥା ତାହା ଅବଶ୍ୟ ମିଳିବ। ଏଣୁ ସାଂସାରିକ ସୁଖଭୋଗ ନିମନ୍ତେ ଯତ୍ନ ବା ଚେଷ୍ଟା ନ କରି ପରମାତ୍ମାକୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବା ଉଚିତ। କେତେକ ଲୋକ କହୁଥିବା ଶୁଣାଯାଏ ଯେ ସତ୍କର୍ମ କରିବା ମଧ୍ୟ ଏକ ପ୍ରକାର ପ୍ରାରବ୍ଧର ଫଳ। ପ୍ରାରବ୍ଧ ନଥିବାରୁ ସତ୍କର୍ମ ସତ୍ସଙ୍ଗ ସମ୍ଭବ ହେଉନାହିଁ, ଏହା ଏକ ମିଥ୍ୟା କଥା, କାରଣ ପ୍ରାରବ୍ଧ କଦାପି ସତ୍କର୍ମରେ ବାଧା ସୃଷ୍ଟି କରିପାରେ ନାହିଁ। ଆମେ ସତ୍କର୍ମ କରିବାକୁ ଚାହୁଁଛେ, ଏହା ବର୍ତ୍ତମାନର କ୍ରିୟମାଣ କର୍ମ। କ୍ରିୟମାଣ କର୍ମ ପ୍ରାରବ୍ଧଠାରୁ ଅତି ଶକ୍ତିଶାଳୀ, ଏହା ପ୍ରାରବ୍ଧକୁ ନାଶ କରି ପକାଏ। ମନୁଷ୍ୟ ନିଜର ଦୁର୍ବଳତା ଓ ଆଳସ୍ୟ ହେତୁ ପ୍ରଭୁ ଭଜନରେ ବାଧା ଉପସ୍ଥିତ ହୋଇଥାଏ। ଦୁର୍ବଳ ଓ ଅଧଗାମୀ ମନ ସତ୍କର୍ମ ଓ ସତ୍ସଙ୍ଗରୁ ମଣିଷକୁ ବଞ୍ଚିତ କରିଥାଏ, ଏହା ଜାଣି ନିଜ କଲ୍ୟାଣ ନିଜେ କରିବା ଉଚିତ।
1: ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ନୃସିଂହ ଚରଣ ମଲ୍ଲିକ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ପରୀକ୍ଷିତ ମହାରାଜାଙ୍କୁ ଶୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତା ବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ଟୁଆଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: প্রিয় চাষী ভাই ভৌণী মানে, বর্তমান অদা ও হলদি লগাইবার প্রকৃষ্ট সময়। জমি প্রস্তুত করে অদা ও হলদি লগান্তু। অনুমোদিত অদা কিসমগুড়িক হচ্ছে সুরভি, সুরুচি, সুপ্রভা। হেক্টর প্রতি 15-17 কুইন্টাল অনুমোদিত বিহন লগান্তু। হলদির অনুমোদিত কিসমগুড়িক হচ্ছে রঙ্গ, সুরমা, রোমা এবং রশ্মি। হেক্টর প্রতি 20-25 কুইন্টাল বিহন লগান্তু। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତି କମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥୋଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ ମିଶାଇ ସକାଳ ବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ା ଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% SL ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କୀ ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

0: ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ ବିରି ହରଡ଼ ବୁଣା ହେବାର ତିନି ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ, କିମ୍ବା କୁଇଜାଲୋଫପ୍ ଇଥାଇଲ୍ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲି କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ସହିତ ଭୂପୃଷ୍ଠରେ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମଲହରୀ ଜାରି ରହିବ। ଶୁଣିଲେ ପାଣିପାଗର ସୂଚନା, କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 6:55 ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: सम्प्रति वार्ताः श्रूयन्ताम् प्रवाचकः कृष्णप्रसादोपाध्यायः। प्रधानमन्त्री नरेन्द्रमोदी ओस्लोनगरे भारत नॉर्वे व्यापार अनुसन्धान शिखर सम्मेलने भागम् अगृह्णात्। शिखरसम्मेलने युवराजः हकोन, नॉर्वेदेशस्य प्रधानमन्त्री जोनास गहर स्टोरे इत्येतावपि भागम् अगृह्णताम्। शिखरसम्मेलनं सम्बोधयन् प्रधानमन्त्री मोदी TEPA इत्युक्ते टेपा व्यापार आर्थिक सहभागित्व समवाये प्रवेशम् इति विषये द्विपाक्षिक व्यापारस्य निवेशस्य च वृद्धेः प्रशंसाम् अकरोत्। TEPA इत्यस्य अन्तर्गतं 100 बिलियन US डॉलर इत्यस्य निवेशलक्ष्यं साधयितुम् उभयपक्षयोः हितधारकाः प्रयतन्ते इति सः अधोरेखितवान्। परिणामतः भारते 10 लक्षाः उद्योगाः कल्पिताः भवेयुः इत्यपि मन्यते। सः भारतस्य प्रबलम् ऊर्ध्वगामिविकासपथं, जनसाङ्ख्यिकीयलाभांशं, प्रतिभाशालिनः महत्वाकाङ्क्षायुक्ताश्च युवकाः, दृढव्यवसाय अभ्यासाः, निवेशक अनुकूल विनियामक संरचना, प्रतिस्पर्धात्मक संघवादस्य भावञ्च अधोरेखितवान्। सः भारते नील अर्थव्यवस्था, नौकायान निर्माणं, हरित परिवर्तनं, पुनर्नवीकरणीय ऊर्जा, स्वास्थ्य तंत्रज्ञानं, महत्वपूर्णानि खनिजानि आदिभिः सह नवोद्योगादिषु प्रमुखक्षेत्रेषु नॉर्वेदेशस्य अधिकनिवेशं प्रोत्साहितवान्। शिखरसम्मेलने भारतीयानां नॉर्वेदेशस्य च उद्योगविशेषाणां संस्थानाञ्च मध्ये अनेकाः व्यापारसन्धयः हस्ताक्षरिताः। रक्षामन्त्री राजनाथ सिंहः ऑपरेशन सिन्दूर इतीदं भारतस्य सुदृढस्य आत्मविश्वासयुक्तस्य समर्थराष्ट्ररूपेण च परिवर्तनस्य प्रमाणम् इति वर्णितवान्। ह्यः हनोय नगरे भारतीय प्रवासिनः सम्बोधयन् श्री सिंहवर्यः दृढरूपेण अवदत् यत् यद्यपि भारतं प्रथम उपयोग निषेध नीतिं प्रति प्रतिबद्धः अस्ति, तथापि सः परमाणुभीत्या वशीभूतः न भविष्यति, तथा च शत्रोः कस्यापि दुस्साहस्य दृढतया प्रतिकारं कर्तुं सज्जः अस्ति। सः प्रधानमन्त्रिणः नरेन्द्रमोदीवर्यस्य नेतृत्वे प्राप्तायाः अभूतपूर्वस्य प्रगत्याः कारणात् अन्ताराष्ट्रियस्तरे भारतस्य वर्धमानम् औन्नत्यम् उद्घाटितवान्। केन्द्रीय स्वास्थ्य परिवार कल्याण मन्त्री जगत प्रकाश नड्डा थाईलैंड, ईरान, नीदरलैंड, स्वीडन, मॉरिशस देशानां प्रतिनिधिभिः समकक्षैश्च सह उच्चस्तरीय द्विपाक्षिक मेलनं कृतवान्। जिनेवानगरे एषा सभा अभवत्। सामाजिक प्रसार माध्यमे श्री नड्डा अवदत्

ସକାଳ 7:25 ରେ ପ୍ରଚାର କରିବୁ ଭକ୍ତିଗୀତ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଜୁଆଙ୍ଗ ଗୀତ। ସକାଳ 7:30 ରେ ପରିବେଷଣ କରିବେ ଗୋପ ଜୁଆଙ୍ଗ ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସକାଳ 8:30 ରେ ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ 10:02 ରେ ପୂର୍ବାହ୍ନ 10:30 ରେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1287ତମ ଭାଗ ଶୁଣିପାରିବେ। ଦିନ 1:20 ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00ରେ। ସନ୍ଧ୍ୟା 5:30ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ।

ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଜୁଆଙ୍ଗ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ କୁଶଧର ଜୁଆଙ୍ଗ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ପ୍ରଚାର କରିବ ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:00। ରାତି 8:15 ପ୍ରଚାର କରିବ ସାପ୍ତାହିକୀ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ଲୋକଗୀତ କ୍ରମରେ ଶୁଣିବେ କୀର୍ତ୍ତନ ରାତି 10:00। ପରିବେଷଣ କରିବେ ଚିନ୍ତାମଣି ସାହୁ ଏବଂ ସାଥୀ କଳାକାର। ସିନେତରଂ କାର୍ଯ୍ୟକ୍ରମ ରାତି 10:30। ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସେ ସାଂଗଠନ ବିଷୟରେ ତନ୍ମତନ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି ଯେଉଁ କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇ ଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସକୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଅପରେସନ ଅନ୍ୱେଷଣ ଆରମ୍ଭ କରାଯିବ। ଆସନ୍ତା 21 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବ। ମଧ୍ୟାହ୍ନ ଧୂପ ନୀତି ପରେ ପ୍ରାଧିକୃତ ଟିମ୍ ଦ୍ୱାରା ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଗଣତି ହେବ, ଫଳରେ ଆଜି ଭିତର କାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଦର୍ଶନ କରିପାରିବେ। ଚଳିତ ମାସରେ ମୋଟ 9 ଦିନ ଧରି ଗଣତି କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 2 ଦିନ ଗଣତି ହୋଇଥିଲା। କଟକ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଜନଜାତି ଗରିମା ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ

0: ଲାଲ ସାହେବ ସିନ୍ଧା ଅଭିଯାନ ଶୁଭାରମ୍ଭ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ବ୍ଲକର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ରାୟଗଡ଼ା ଜିଲ୍ଲାରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 525ଟି ଗାଁରେ ଏହି ଅଭିଯାନ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍କୁ ନିୟମିତ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥର ସୂଚନା ଅନୁସାରେ ଭଞ୍ଜପୁର ପୁରୀ ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍ ଭଞ୍ଜପୁର ପୁରୀ ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରିବା ସହ ଆସନ୍ତା 21 ଓ 22 ତାରିଖରୁ ଉଭୟ ପଟରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ବାରିପଦା ବାଲେଶ୍ୱର ସୋର ଭଦ୍ରକ ଯାଜପୁର ରୋଡ୍ କଟକ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ଦେଇ ଯାତ୍ରା କରିବ। ନୂଆପଡ଼ା ଜିଲ୍ଲାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଉଥିବା ଅଧିକାରୀମାନଙ୍କୁ ମିଳିତ ଭାବେ ଯାତ୍ରା କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ସାଇକେଲ ଓ ମୋଟରସାଇକେଲ ବ୍ୟବହାର କରିବା କିମ୍ବା ଚାଲି ଚାଲି ଯିବା ଲାଗି ଜିଲ୍ଲାପାଳ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ 2 ଦିନିଆ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ସହ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 17ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ସେଲସିୟସ୍ ରହିଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।
2: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ୍ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ୍ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ୍ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଳାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନୋଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନିଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନୋଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସୋନୋଫିଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନକରି ରୋଗର ଲକ୍ଷଣକୁ ଆଧାର କରି

0: ଚିକିତ୍ସା କରିଥାଉଁ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତାର ରୋଗ ସମ୍ପର୍କରେ ନ କହି ତାର ଲକ୍ଷଣ ଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନ ଫୁଲିବା ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲଫର, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମିୟମ, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କ ଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଇସିନୋଫିଲିଆ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶରତଚନ୍ଦ୍ର ପାଣିଗ୍ରାହୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦିଆରବ ଏବଂ UAE ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ୱିକେଟ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି। ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ବିଲିୟନ୍ ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
3: चाहे वो अर्कलो का भारत के फूड सेक्टर में निवेश हो, इक्विनोर से भारत को LPG और LNG सप्लाई की बात हो, या यारा का भारत के फर्टिलाइजर क्षेत्र में योगदान, मुझे बहुत खुशी है कि आप में से कई CEO भारत के वाइब्रेंट गुजरात और अन्य इन्वेस्टर समिट में भी बड़े उत्साह के साथ हमेशा भाग लेते रहे हैं। अब हमें इस पार्टनरशिप को इसकी इंटेंसिटी बढ़ाकर इसे न्यू फ्रंटियर की ओर ले जाना चाहिए।
2: ସମ୍ମିଳନୀରେ 50ରୁ ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟାବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

5 ବର୍ଷ ମଧ୍ୟରେ ପୂରଣ କରାଯିବ। ଦେଶରେ ଜଳ ମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳ ମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି, ସରକାର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀନଗର, ପାଟଣା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳ ମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି, ପ୍ରସ୍ତାବିତ ଜଳ ମେଟ୍ରୋ ବ୍ୟବସ୍ଥା ପାଇଁ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ ନାହିଁ। ଏହି ପଦକ୍ଷେପ ଆଭ୍ୟନ୍ତରୀଣ ଜଳପଥକୁ ଏକ ଦକ୍ଷ, ସ୍ଥାୟୀ ଏବଂ ଆଧୁନିକ ସାର୍ବଜନୀନ ପରିବହନ କରିଡରରେ ପରିଣତ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ତେବେ ଆଲୋଚନା ବିଫଳ ହେଲେ ଆମେରିକା ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ହେବା ନେଇ ଶ୍ରୀ ଟ୍ରମ୍ପ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଇରାନ ଗତକାଲି କହିଛି, ଚୁକ୍ତିନାମା ସ୍ୱାକ୍ଷର ନେଇ ଆମେରିକାର କେତେକ ପ୍ରସ୍ତାବ ଉପରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଇରାନ ନିଜର ପକ୍ଷ ପ୍ରଦାନ କରିସାରିଛି। ହର୍ମୁଜ୍ ପ୍ରଣାଳୀରେ ଇରାନର ନିୟନ୍ତ୍ରଣ ବଳବତ୍ତର ରହିଛି। ବିଶ୍ୱର ପ୍ରାୟ 20% ତୈଳ ଏବଂ ଏଲ୍ପିଜି ଯାତାୟତ କରୁଥିବା ଏହି ଜଳପଥକୁ ପ୍ରଭାବଶାଳୀ ଢଙ୍ଗରେ ବନ୍ଦ ରଖାଯାଇଛି ବୋଲି ଇରାନ କହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାର ଯୋଗଦେଇ ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରୁଥିବା ବିଚାରପତି ତଦନ୍ତ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି। ସଂସଦ ଭବନରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଅନୁସନ୍ଧାନ ଆଇନ 1968 ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ସଂସଦର ଉଭୟ ଗୃହରେ ରିପୋର୍ଟକୁ ଉପସ୍ଥାପନ କରାଯିବ। ଗତବର୍ଷ ଅଗଷ୍ଟ 12 ବାଚସ୍ପତି ଶ୍ରୀ ବିର୍ଲା ଏହି କମିଟି ଗଠନ କରିଥିଲେ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପଶ୍ଚିମବଙ୍ଗ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024 ଅଗଷ୍ଟ 23 କେତୋଟି ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜୀକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ୍ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ

0: କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3 ୱିକେଟ୍ ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ 5 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନକୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି, କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା, କହିଲେ ବନ୍ଦର ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନୁଝର, ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ ଶୁଣନ୍ତୁ ବସନ୍ତରାଜ ସାମଲଙ୍କ ଗୀତ ରଚନା।

ପ୍ରାଚାର୍କଲୁ ଭକ୍ତିଗୀତ କଣ୍ଠଶିଳ୍ପୀ ଥିଲେ ନମିତା ଅଗ୍ରୱାଲ, ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:30 ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ। ଜୁଆଙ୍ଗ ଗୀତ ପରିବେଷଣ କରିଛନ୍ତି ଗୋପ ଜୁଆଙ୍ଗ ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ଚଢ଼େଇ କେବେ ଚିଲର ସୁଉଚ୍ଚ ଉଡ଼ିବା ଦେଖି ବ୍ୟସ୍ତ କିମ୍ବା ବିବ୍ରତ ହୁଏନି, କିନ୍ତୁ ମଣିଷ ଅନ୍ୟର ପ୍ରଗତି ଓ ଉପରକୁ ଉଠିବା ଦେଖି ବହୁ ମାତ୍ରାରେ ଚିନ୍ତିତ ହୋଇଯାଏ, ବିବ୍ରତ ହୋଇଯାଏ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ପାଖରେ ଏକ ଛୋଟ କାହାଣୀକୁ ନେଇ। ଗୋଟିଏ ଜଙ୍ଗଲରେ ଗୋଟିଏ କୁଆ ରହୁଥିଲା। ସେ ନିଜର କଳା ରଙ୍ଗକୁ ନେଇ ବହୁତ ଚିନ୍ତାରେ ରହୁଥିଲା। ସେ ଯାଇ ଜଣେ ଋଷିଙ୍କ ଆଶ୍ରମରେ ପହଞ୍ଚିଲା। ଋଷିଙ୍କ ପାଖରେ ବହୁତ ଚମତ୍କାର ଶକ୍ତି ରହିଥିଲା ବୋଲି ସେ ଶୁଣିବାକୁ ପାଇଥିଲା। ସେ ଯାଇ ଋଷିଙ୍କୁ କହିଲା, ହେ ମହାରାଜ, ଶୁଣିଲି ଆପଣଙ୍କ ପାଖରେ ଅଦ୍ଭୁତ ଶକ୍ତି ରହିଛି, ଆପଣ କ୍ଷଣିକରେ ରୂପ ପରିବର୍ତ୍ତନ କରାଇପାରନ୍ତି। ମୁଁ ଏ କଳା ରଙ୍ଗକୁ ନେଇ ବହୁତ ଚିନ୍ତାରେ ଅଛି, ମୋର ଏ ଅସୁନ୍ଦର ରୂପକୁ ଆପଣ ପରିବର୍ତ୍ତନ କରିଦିଅନ୍ତୁ। ଋଷି ପଚାରିଲେ, ତୁମର ଅସୁବିଧା କ'ଣ? କୁଆ ନିଜର ଦୁଃଖ ବଖାଣିବା ଆରମ୍ଭ କଲା। ମୋର ଏ ଅସୁନ୍ଦର କଳା ରଙ୍ଗକୁ ନେଇ ମୁଁ ପରେଶାନ ହୋଇଗଲିଣି, ଲୋକ ଦେଖି ମୋତେ ଗୋଡ଼ାଉଛନ୍ତି, ଟେକା ଫିଙ୍ଗୁଛନ୍ତି। କେବେ ଆପଣ ଦେଖିଛନ୍ତି କିଏ କୁଆକୁ ଭଲ ପାଇବା? ମୋର ଏ ରୂପ ମୋର ଖୁସିଠାରୁ ତ ଦୂରେଇ ଦେଉଛି, ମୋର ଏ ରୂପକୁ ବଦଳାଇ ଦିଅନ୍ତୁ। ଋଷି ପୁଣି ପଚାରିଲେ, ଠିକ୍ ଅଛି, ତୁମେ କ'ଣ ହେବାକୁ ଚାହୁଁଛ? ସେ କହିଲା, ମୋତେ ହଂସ କରିଦିଅନ୍ତୁ। ମହାତ୍ମା କହିଲେ, ବହୁତ ଛୋଟ କଥା, ସାଙ୍ଗେ ସାଙ୍ଗେ କରିଦେବି, କିନ୍ତୁ ହଂସ ହେବା ପୂର୍ବରୁ ତୁମେ ଯାଇ ହଂସକୁ ଭେଟି ପଚାରି ନିଅ ଯେ ସେ କ'ଣ ତା ରଙ୍ଗକୁ ନେଇ ଖୁସି ଅଛି। କୁଆ ଉଡ଼ି ଉଡ଼ି ହଂସ ପାଖକୁ ଗଲା। କହିଲା, ସାଙ୍ଗ, ତୁମେ ତ ବହୁତ ଭଲରେ ଅଛ, ତୁମର ବହୁତ ସୁନ୍ଦର ଧଳା ରଙ୍ଗ, ଖୁବ୍ ସୁନ୍ଦର, ତେଣୁ ତୁମେ ତ ବହୁତ ଆନନ୍ଦରେ ଥିବ। ହଂସ କହିଲା, ଆନନ୍ଦ? ତୁମକୁ କିଏ କହିଲା ଯେ ମୁଁ ଖୁସି ମୋର ରଙ୍ଗକୁ ନେଇ? ଏହି ଧଳା ରଙ୍ଗ ତ ମୋର ଦୁଃଖର କାରଣ। କୁଆ କହିଲା, ଏତେ ସୁନ୍ଦର ରଙ୍ଗ, ଏହି ରଙ୍ଗ ପାଇଁ ତୁମର କ'ଣ ଅସୁବିଧା? ମୋତେ ତ ବହୁତ ସୁନ୍ଦର ଲାଗୁଛି। ହଂସ କହିଲା, ତୁମେ ଦେଖିଛ, ଯେବେ ଲୋକ ମରିଯାଆନ୍ତି ତାଙ୍କ ଶବ ଶୋଭାଯାତ୍ରାରେ ଯାଏ, ସେଥିରେ ଧଳା ରଙ୍ଗର କପଡ଼ା ଘୋଡ଼ା ହୋଇଥାଏ, ଏ ଧଳା କେଉଁ ରଙ୍ଗରେ ଯାଏ? ମୁଁ ବହୁତ ବିବ୍ରତ ଏ ରଙ୍ଗ ପାଇଁ, ସମ୍ଭବ ହୁଅନ୍ତାନି ମୁଁ ରଙ୍ଗ ବଦଳେଇ ଅନ୍ୟ କିଛି ହୁଅନ୍ତି? କୁଆ କହିଲା, ତୁମେ ରଙ୍ଗ ବଦଳାଇବା ତ ଖୁବ୍ ସହଜ, ଚାଲ ମୁଁ ତୁମକୁ ଜଣେ ମହାତ୍ମାଙ୍କ ପାଖକୁ ନେଇଯିବି, ତେବେ ଯିବା ପୂର୍ବରୁ କୁହ ତୁମେ କ'ଣ ହେବାକୁ ଚାହିଁବ? ହଂସ କହିଲା, ମୁଁ ଶୁଆ ହେବାକୁ ପସନ୍ଦ କରିବି। ଶୁଆ କେତେ ସୁନ୍ଦର, ଲାଲ ଥଣ୍ଟ, ସବୁଜ ଶରୀର, ତାର ଦେହ ସାରା ଖୁବ୍ ସୁନ୍ଦର, କେତେ ସୁନ୍ଦର ରଙ୍ଗ ସଂଯୋଜନା, ଆମକୁ ଶୁଆ କରେଇ ଦିଅ। ମହାତ୍ମା କହିଲେ, ପ୍ରଥମେ ଶୁଆକୁ ପଚାରି ଆସ, କ'ଣ ସେ ତା ରଙ୍ଗକୁ ନେଇ ଖୁସି ଅଛି ତ? ସବୁଜ ଜଙ୍ଗଲ ଭିତରେ ଶୁଆକୁ ଖୋଜି ପାଇବା କେତେ କଷ୍ଟକର, ବହୁତ କଷ୍ଟରେ ତାକୁ ପାଇଲେ, ତାକୁ ପ୍ରଶଂସା କଲେ, ତୁମେ ବହୁତ ଭଲ, ଦୁଇ ଦୁଇଟା ରଙ୍ଗ ତୁମର, ତୁମେ ତ ବହୁତ ଖୁସି ହେଉଥିବ, ବହୁତ ଲୋକ ତୁମର ପ୍ରଶଂସା କରନ୍ତି। ଶୁଆ କହିଲା, ମୁଁ ଖୁସିରେ ଅଛି, ଆଉ ଏ ସବୁଜ ରଙ୍ଗ ଏଇଟା ଗୋଟେ ରଙ୍ଗ, ଏଥିରେ ଖୁସି ରହିବ? ଦେଖ କେତେ କଷ୍ଟରେ ମୋତେ ପାଇଲ, ଏ ସବୁଜ ରଙ୍ଗ ମୋତେ ବଡ଼ କଷ୍ଟ ଦେଉଛି, ମୋର ଏହି ରୂପ ପାଇଁ ତ ମୋତେ ଲୋକ ଧରିନେଇ ପଞ୍ଜୁରୀରେ ବନ୍ଦୀ କରି ରଖୁଛନ୍ତି, ପୁଣି ଅନେକ କଥା କୁହା କରନ୍ତି, ମୁଁ ବହୁତ ବ୍ୟସ୍ତ ହୋଇଗଲିଣି, ଲୋକେ ମୋତେ ଏକ ମନୋରଞ୍ଜନର ମାଧ୍ୟମ କରିଦେଲିଣି, ମୋତେ ଯଦି ସୁଯୋଗ ମିଳିବ ମୁଁ ମୋର ରଙ୍ଗ ବଦଳେଇ ଦେବି। ଏ ଦୁଇଜଣ ପରସ୍ପରକୁ ଅନେଇ ରହିଲେ। କୁଆ ଆଉ ହଂସ କହିଲେ, ଚାଲ ରୂପ ବଦଳେଇ ଦେବା। ତିନି ଜଣ ଯାକ ଉଡ଼ି ଉଡ଼ି ଗଲେ, ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ଶୁଆ କହିଲା, ମୁଁ ତ ମୟୂର ହେବାକୁ ଚାହିଁବି। ତିନି ଜଣ ଯାକ କହିଲେ, ଆମକୁ ମୟୂର କରିଦିଅନ୍ତୁ। ଋଷି କହିଲେ, ଠିକ୍ ଅଛି, ମୟୂର କରିଦେବି, କିନ୍ତୁ ତା ପୂର୍ବରୁ ମୟୂର ସହ ଭେଟ କରିନିଅ, ତାକୁ ପଚାରି ଆସ ସେ ଖୁସିରେ ଅଛି କି ନାହିଁ। ତିନି ଜଣ ଯାଇ ମୟୂର ପାଖରେ ପହଞ୍ଚିଲେ ଆଉ କହିଲେ, ତୁମେ ତ ବହୁତ ଖୁସି ଅଛ, ଲାଗୁଛି ଏ ଦୁନିଆରେ ତୁମେ ସବୁଠାରୁ ସୁନ୍ଦର ପକ୍ଷୀ, ତୁମେ ତ ସବୁଠାରୁ ସୁନ୍ଦର, ତୁମ ପକ୍ଷୀ ତୁମ ପୁଚ୍ଛ କେତେ ସୁନ୍ଦର, କେତେ ସୁନ୍ଦର ନାଚୁଛ ତୁମେ। ମୟୂର କହିଲା, ଏଇଟା ତ ମୋର ଅସୁବିଧା, ଏହା ହିଁ ମୋର ଚିନ୍ତାର କାରଣ। ମୟୂର ପଚାରିଲା, ତୁମକୁ କିଛି ଶବ୍ଦ ଶୁଭୁଛି? ହଁ ହଁ ଶୁଭୁଛି, ଲାଗୁଛି କେହି ଶିକାରୀ ଆମ ଆଡ଼କୁ ଆସୁଛି। ମୟୂର କହିଲା, ବାସ୍ ବିପଦ, ଉଡ଼ିଯାଅ। ଏ ତିନି ଜଣ ଉଡ଼ିଗଲେ, ଗୋଟେ ତୀର ଆସି ମୟୂର ଉପରେ ବାଜିଲା, ମୟୂର ମରିଗଲା। ଛଟପଟ ହୋଇ ମରିବା ପୂର୍ବରୁ ତିନି ଜଣଙ୍କୁ କହିଲା, ଶୁଣ, ଯେମିତି ଅଛ ସେଇଥିରେ ଖୁସିରେ ରୁହ, ମୁଁ ଏତେ ସୁନ୍ଦର ସେଇଥିପାଇଁ ତ ମୋର ଶିକାର କରାଯାଉଛି, ମୋର ପୁଚ୍ଛକୁ ନେଇ ଶିକାରୀ ବିକ୍ରି କରିଦେବ। କୁଆକୁ କହିଲା, ତୁ ସବୁଠାରୁ ଖୁସି, ଆଉ କ'ଣ ପଚାରି ବୁଲୁଛୁ କି କିଏ ସବୁଠୁ ଖୁସି? କୁଆ ପଚାରିଲା, କେମିତି? ମୟୂର କହିଲା, ତୁମେ କେବେ ଶୁଣିଛ କି କୌଣସି ମଣିଷ କେବେ କୁଆକୁ ଶିକାର କରିଛି? ମଣିଷ କୁକୁଡ଼ାକୁ ଖାଏ, କିନ୍ତୁ କୁଆକୁ ନୁହେଁ, ତୁମେ ସୁରକ୍ଷିତ, ତୁମକୁ କେହି ବି ଶିକାର କରନ୍ତି ନାହିଁ, ତୁମର ଅସୁବିଧା ତୁମେ ଅନ୍ୟ ସହ ତୁଳନା କରୁଛ ଆଉ ଦୁଃଖରେ ରହୁଛ। ଏ କାହାଣୀ କେବଳ ପକ୍ଷୀର ନୁହେଁ, ତୁମର ଆମର ଆମ ସମସ୍ତଙ୍କର, ଆମେ ଯେଉଁ ଅବସ୍ଥାରେ ଅଛନ୍ତି ସେଇଥିରେ
ଖୁସି ରହିବା ଶିଖିଯିବା ଉଚିତ। ଯଦି ତୁଳନା କରିବା ତ ଏହାର କେବେ ଶେଷ ହେବ ନାହିଁ, ତୁଳନା ଆମ ସୁଖର ଶେଷ କରିଦିଏ। ମନେ ରଖନ୍ତୁ, ସୂର୍ଯ୍ୟ ଓ ଚନ୍ଦ୍ର ଦୁଇ ଜଣଙ୍କର ଅଲଗା ଅଲଗା ମହତ୍ତ୍ୱ ଅଛି, କିନ୍ତୁ ତୁଳନା କରାଯାଇପାରେ ନାହିଁ। ଦୁଇ ଜଣଙ୍କ ଭିତରୁ ଯାହାର ସମୟ ଯେତେବେଳେ ଆସେ, ସେ ସେତେବେଳେ ଉଜ୍ଜ୍ୱଳତା ପ୍ରଦାନ କରିଥାଏ।

0: ବଜାର ଘାଟ ଯୁଆଡ଼େ ଯାଆନ୍ତୁ, ସଉଦା କିଣିବା ପାଇଁ କି ପରିବା କିଣିବା ପାଇଁ, କିମ୍ବା ଔଷଧ ଦୋକାନରୁ ଔଷଧ ଆଣିବା ପାଇଁ, ଜିନିଷ କିଣି ଆଣିବା ବେଳେ ସବୁ ଭର୍ତ୍ତି ହୁଏ ପଲିଥିନ୍ ବ୍ୟାଗ୍ରେ, ଯାହା ଘରକୁ ଆଣି ଆପଣ ଫୋପାଡ଼ି ଦିଅନ୍ତି ଡଷ୍ଟବିନ୍ ବା ବାଡ଼ିପଟରେ ଅବା କେଉଁ ଡ୍ରେନ୍ରେ। ଆଜିକାଲି ଯୁଆଡ଼େ ଦେଖ ଏହି ପଲିଥିନ୍ର ବ୍ୟାଗ୍ ସବୁଆଡ଼େ। ଏବେ ଏହି ପଲିଥିନ୍ ଆବର୍ଜନା ଭାବେ ମିଳୁଛି ଘଞ୍ଚ ଜଙ୍ଗଲ ମଧ୍ୟରେ, ଶୃଙ୍ଗରେ ତ ସମୁଦ୍ରର ମଧ୍ୟଭାଗରେ। କିନ୍ତୁ କ'ଣ ଆପଣ ଜାଣନ୍ତି ଏହି ପଲିଥିନ୍ ବ୍ୟାଗ୍ କେତେ ମାରାତ୍ମକ? ଏହା ମଧ୍ୟରେ ଆସୁଥିବା ଖାଦ୍ୟ ପଦାର୍ଥକୁ ବି ବିଷାକ୍ତ କରିଦିଏ। ଆହୁରି ମଧ୍ୟ ଏହା ମାଟିରେ ମିଶେ ନାହିଁ, କିମ୍ବା ଏହା ପୁନର୍ବ୍ୟବହାର କରି ହୁଏ ନାହିଁ। ଏହାକୁ ପୋଡ଼ିଲେ ମଧ୍ୟ ଏଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍ ପରିବେଶ ତଥା ଜୀବଜଗତର ପ୍ରଭୂତ କ୍ଷତି ସାଧନ କରେ। ଯାହା ଘରକୁ ଯାଆନ୍ତୁ, ତାର ରୋଷେଇ ଘରେ କୁଢ଼କୁଢ଼ ପଲିଥିନ୍ ଯେପରି ପରିବେଶକୁ ନଷ୍ଟ କରୁଛି, ତାହା ଜାରି ରହିଲେ ବିଶ୍ୱ କିଛିଦିନ ପରେ ହୋଇଯିବ ପଲିଥିନ୍ମୟ। ଆଗକୁ ଆସୁଛି ବର୍ଷା ଦିନ। ଏହି ପଲିଥିନ୍ ମାଟି ଉପରେ ପଡ଼ି ରହିବା ଯୋଗୁଁ ବର୍ଷା ଜଳ ମାଟି ଭେଦି ଭିତରକୁ ଯାଇପାରୁନାହିଁ, ଫଳରେ ଭୂତଳ ଜଳ ସ୍ତର ବୃଦ୍ଧି କମି କମି ଯାଉଛି। ସେଇଥିପାଇଁ ଖରାଦିନେ ଆଉ ଆଗ ଭଳି ପୋଖରୀ ଗଡ଼ିଆମାନଙ୍କରେ ପାଣି ରହୁନାହିଁ, ଏପରିକି ନଳକୂପରୁ ପାଣି ମିଳୁନାହିଁ। ଶ୍ରୋତାବନ୍ଧୁ, ସଚେତନ ହୋଇ ଆମେ ସମସ୍ତେ ଯଦି ଏହି ପଲିଥିନ୍କୁ ବର୍ଜନ କରନ୍ତେ, ଆଉ ସଉଦା ଆଣିବା ବେଳେ ହାତରେ ବ୍ୟାଗ୍ ଖଣ୍ଡେ ଧରନ୍ତେ, ତାହାହେଲେ ଆଉ ଉଡ଼ନ୍ତାନି ଏମିତି କୁଢ଼କୁଢ଼ ପଲିଥିନ୍, ପରିବେଶ ଦୂଷିତ ହୁଅନ୍ତାନି, କିମ୍ବା ଭୂତଳ ଜଳସ୍ତର କମନ୍ତା ନାହିଁ, ଆଉ ଆମ ପରିବେଶ ମଧ୍ୟ ପ୍ରଦୂଷିତ ହୁଅନ୍ତା ନାହିଁ। ସତର୍କ ହେବା, ବଜାର ଯିବା ବେଳେ ହାତରେ ବ୍ୟାଗ୍ଟିଏ ନିଶ୍ଚିତ ନେଇଯିବା।
1: ଗୋଲମାଲ ହୈ ଭାଇ ସବ ଗୋଲମାଲ ହୈ।

ଅବଳା ଆଜି ଆଉ ଦୁର୍ବଳା ନୁହେଁ। ଭାରତରେ ମୁସଲିମ ମହିଳା ସଶକ୍ତିକରଣର ଏବେ ବିକାଶ ଘଟିଛି। ବର୍ତ୍ତମାନ ସମୟରେ ମୁସଲିମ ମହିଳାମାନେ ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉତ୍ତରପ୍ରଦେଶ ଲୋକସେବା ଆୟୋଗର ସଦ୍ୟ ପ୍ରକାଶିତ ପରୀକ୍ଷା ଫଳରେ ସଲତନତ ପରବିନ ଓ ମୋହସିନା ବାନୋ ନାମକ ଦୁଇଜଣ ମୁସଲିମ ମହିଳା ପରୀକ୍ଷାର୍ଥୀ ପ୍ରଥମ 10 ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି। ଏହା ଦର୍ଶାଏ ଯେ ମୁସଲିମ ମହିଳାମାନେ ବିଭିନ୍ନ ସଫଳତା ହାସଲ କରି ସମାଜର ଉନ୍ନତିରେ ସହଯୋଗର ହାତ ବଢ଼ାଇବା ପାଇଁ ସମର୍ଥ। ବିଭିନ୍ନ ଆହ୍ୱାନକୁ ଗ୍ରହଣ କରି ମୁସଲିମ ମହିଳାମାନେ ସେମାନଙ୍କ ପ୍ରତିଭାକୁ ପ୍ରମାଣିତ କରିବାରେ ସମର୍ଥ ହୋଇଛନ୍ତି। ଅତୀତରେ ମୁସଲିମ ମହିଳାମାନେ ଅନେକ ପ୍ରକାର ପ୍ରତିରୋଧର ସମ୍ମୁଖୀନ ହେଉଥିଲେ, ଯାହା ତାଙ୍କର ଶିକ୍ଷାଗତ, ବ୍ୟବସାୟିକ ଏବଂ ବ୍ୟକ୍ତିଗତ ପ୍ରଗତିକୁ ପ୍ରଭାବିତ କରୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ମୁସଲିମ ମହିଳାମାନେ ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି ବଳରେ ରକ୍ଷଣଶୀଳ ଚିନ୍ତାଧାରାକୁ ପରିହିତ କରି ଏହି ଦୃଶ୍ୟପଟକୁ ପରିବର୍ତ୍ତନ କରିବାରେ ସମର୍ଥ ହୋଇଛନ୍ତି। ମୁସଲିମ ମହିଳାମାନଙ୍କ ସଶକ୍ତିକରଣ ଭାରତର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ବିବିଧତା ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ପାରମ୍ପରିକ ପ୍ରତିରୋଧଗୁଡ଼ିକୁ ଅତିକ୍ରମ କରିବା ପାଇଁ ତଥା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବିକଶିତ କରିବା ପାଇଁ ସେମାନଙ୍କୁ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ପ୍ରଦାନ କରାଯିବା ଉଚିତ। ଏହା ସହିତ ସରକାରଙ୍କ ତରଫରୁ ମାଗଣା ଉଚ୍ଚଶିକ୍ଷା, ପରିବହନ ବ୍ୟବସ୍ଥା ଏବଂ ନିଯୁକ୍ତିର ଅଧିକାର ପ୍ରଦାନ କରାଯିବା ଉଚିତ। ବିଭିନ୍ନ କ୍ଷେତ୍ରରେ ଶିକ୍ଷିତ ମୁସଲିମ ମହିଳାମାନଙ୍କ ପାଇଁ ଆରକ୍ଷଣର ବ୍ୟବସ୍ଥା ସେମାନଙ୍କର ପ୍ରଗତିରେ ଆହୁରି ସହାୟକ ହେଉଛି। ହେଲେ ମୁସଲିମ ମହିଳାମାନେ ମୁସଲିମ ପୁରୁଷ ଓ ଅନ୍ୟ ଧର୍ମ ସମୂହଙ୍କ ତୁଳନାରେ ଶିକ୍ଷା କ୍ଷେତ୍ରରେ ପଛରେ ଅଛନ୍ତି। ମୁସଲିମ ପରିବାରମାନେ ସାଧାରଣତଃ ସେମାନଙ୍କ ଝିଅମାନଙ୍କ ଶିକ୍ଷାକୁ ସୀମିତ କରି ରଖିଥାନ୍ତି। ଯେଉଁମାନେ ସ୍କୁଲ କିମ୍ବା ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥାନ୍ତି ସେମାନେ ସମାଲୋଚନାର ଶିକାର ମଧ୍ୟ ହୋଇଥାନ୍ତି। କିନ୍ତୁ ଦେଶର ପ୍ରଗତି ପାଇଁ ମୁସଲମାନ ମହିଳାମାନଙ୍କ ସଶକ୍ତିକରଣ ଏକାନ୍ତ ଜରୁରୀ। କାରଣ ଯଦିଓ ସେମାନେ ମୋଟ ଜନସଂଖ୍ୟାର 7% ଅଟନ୍ତି, କିନ୍ତୁ ଅନ୍ୟ ଧର୍ମ ସମୁଦାୟ ତୁଳନାରେ ପଛରେ ଅଛନ୍ତି। ସଲତନତ ପରବିନ ଏବଂ ମୋହସିନା ବାନୋ ଭଳି ମୁସଲିମ ମହିଳାମାନେ ଉଲ୍ଲେଖନୀୟ ସଫଳତା, ହଜାର ହଜାର ଶିକ୍ଷିତ ମୁସଲିମ ମହିଳାମାନଙ୍କୁ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ପାରମ୍ପରିକ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପ୍ରେରଣା ପ୍ରଦାନ କରୁଛି। ତେଣୁ ମୁସଲିମ ସମୁଦାୟ ମୁସଲିମ ମହିଳାମାନଙ୍କ ସଶକ୍ତିକରଣ ଓ ଶିକ୍ଷାକୁ ପ୍ରାଥମିକତା ପ୍ରଦାନ କରିବା ଉଚିତ। କାରଣ ଗତ କିଛି ବର୍ଷ ହେଲା ମୁସଲିମ ମହିଳାଙ୍କ ସଶକ୍ତିକରଣ ପାଇଁ ସରକାର ଅନେକ ପଦକ୍ଷେପ ନେଇ ଆସୁଛନ୍ତି। ଏପରି କରିବା ଦ୍ୱାରା ଆମେ ଏକ ସମାବେଶୀ ସମାଜ ଗଠନ କରିବାରେ ସକ୍ଷମ ହେବା, ଯାହା ସମଗ୍ର ଦେଶ ପାଇଁ ଲାଭପ୍ରଦ ହେବ। ଏହାସହ ଅନେକ ଉଲ୍ଲେଖନୀୟ ମୁସଲିମ ମହିଳାମାନଙ୍କ ଅବଦାନକୁ ମଧ୍ୟ ଆମେ ସ୍ୱୀକୃତି ପ୍ରଦାନ କରିବା ଉଚିତ। ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପ୍ରତିରୋଧକୁ ଦୂର କରି ସେମାନଙ୍କ ପ୍ରଗତିକୁ ସହାୟତା ପ୍ରଦାନ କରିବା ସହିତ ସାମଗ୍ରିକ ପ୍ରଚେଷ୍ଟା ଦ୍ୱାରା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏକ ସମାବେଶୀ ସମାଜର ଗଠନରେ ଆମେ ଚେଷ୍ଟିତ ହେବା ଉଚିତ।

0: ଆଜିକାଲିର ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଉଚ୍ଚ ରକ୍ତଚାପ ରୋଗ। ଏହି ଉଚ୍ଚ ରକ୍ତଚାପ ରୋଗ ଆଜିକାଲି କମ୍ ବୟସର ପିଲାଙ୍କ ନିକଟରେ ମଧ୍ୟ ଦେଖାଗଲାଣି। ଆମ ଶରୀରରେ ହୃତ୍ପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ର କହିଲେ ଭୁଲ ହେବ ନାହିଁ। ଏହି ଯନ୍ତ୍ର ଆମର ରକ୍ତ ସଞ୍ଚାଳନକୁ ସମ୍ପାଦନ କରିଥାଏ। ତେବେ ଏହି ଉଚ୍ଚ ରକ୍ତଚାପ ବିଷୟରେ ଆଜି ଆମର କାର୍ଯ୍ୟକ୍ରମରେ ରହିଛି ଏକ ଆଲୋଚନା। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ସହ ଅଛନ୍ତି ଡକ୍ଟର ଦୀପ୍ତେଶ କୁମାର ରାଉତ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆମକୁ କୁହନ୍ତୁ ଯେ ହୃତ୍ପିଣ୍ଡ କ'ଣ ଆଉ ଏହାର କାର୍ଯ୍ୟ କ'ଣ ବା ଏହା କିପରି କାର୍ଯ୍ୟ କରିଥାଏ ଆମ ଶରୀରରେ?
1: ହୃତ୍ପିଣ୍ଡ ଏହି ଶବ୍ଦଟି ଆସିଛି ହୃତ୍ ଆଉ ପିଣ୍ଡର ମିଶ୍ରଣରୁ। ହୃତ୍ପିଣ୍ଡ ମିନ୍ସ ଏଟା ହେଉଛି ଜୀବନର ପିଣ୍ଡ। ହୃତ୍ପିଣ୍ଡର ସ୍ପନ୍ଦନ ଆରମ୍ଭ ହେଲେ ଜୀବନ ସଞ୍ଚାରଣ ଆରମ୍ଭ ହୁଏ ଏବଂ ହୃତ୍ପିଣ୍ଡର ସ୍ପନ୍ଦନ ବନ୍ଦ ହେଲେ ଜୀବନର ଅନ୍ତ ହୁଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୃତ୍ପିଣ୍ଡ ସ୍ପନ୍ଦନ କରି ଚାଲିଥାଏ। ତ ହୃତ୍ପିଣ୍ଡର କାର୍ଯ୍ୟ ହେଉଛି ଶରୀରର ସମସ୍ତ ଅଂଶକୁ ରକ୍ତ ସଞ୍ଚାଳନ କରିବା। ଦୂଷିତ ରକ୍ତ ଦେହର ବିଭିନ୍ନ ଅଂଶରୁ ହୃତ୍ପିଣ୍ଡର ଡାହାଣ ପଟକୁ ଆସେ ଏବଂ ହୃତ୍ପିଣ୍ଡ ତାକୁ ଲଙ୍ଗସ୍ ବା ଫୁସ୍ଫୁସ୍ ମଧ୍ୟକୁ ସଞ୍ଚାଳନ କରିଥାଏ। ସେଠାରେ ତାର ବିଶୁଦ୍ଧିକରଣ ପରେ ସେହି ରକ୍ତ ହାର୍ଟ ବା ହୃତ୍ପିଣ୍ଡର ବାମପଟକୁ ଆସେ ଏବଂ ସେଠାରୁ ବିଶୁଦ୍ଧ ରକ୍ତ ଶରୀରର ସମସ୍ତ ଅଂଶକୁ ସଞ୍ଚାଳିତ ହୋଇଥାଏ। ଏହିଭଳି ଭାବରେ ହୃତ୍ପିଣ୍ଡ ଆମ ଶରୀରକୁ ଅକ୍ସିଜେନ୍ ଏବଂ ନ୍ୟୁଟ୍ରିସନ୍ ସପ୍ଲାଇ କରିବାରେ ସାହାଯ୍ୟ କରିଥାଏ।
0: ତେବେ ଡକ୍ଟର ରାଉତ, କୌଣସି ସମସ୍ୟା ସୃଷ୍ଟି ହେଲେ ଆମେ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ସେତେବେଳେ ଡାକ୍ତର ଆମକୁ ହାଇପରଟେନସନ୍ କଥା ଅବଗତ କରାଇଥାନ୍ତି, ତେବେ ଏହି ହାଇପରଟେନସନ୍ କ'ଣ ଆଉ ଏହାଦ୍ୱାରା କ'ଣ ସମସ୍ୟା ସୃଷ୍ଟି ହୋଇପାରେ ଆମ ଶରୀରରେ? ତେବେ ହାଇପରଟେନସନ୍ର କାରଣ କ'ଣ ହୋଇପାରେ? ଆଜିକାଲି ଦେଖନ୍ତୁ ବହୁତ କମ୍ ବୟସର ପିଲାମାନଙ୍କ ପାଖରେ ମଧ୍ୟ ଏହି ରକ୍ତଚାପ ସମସ୍ୟା ଦେଖାଗଲାଣି, ତେବେ ଏହାର କାରଣ ସବୁ କ'ଣ?
1: ହୃତ୍ପିଣ୍ଡ ବା ହାର୍ଟ ଶରୀରର ସମସ୍ତ ଅଞ୍ଚଳକୁ ରକ୍ତ ସଞ୍ଚାଳନ କରିଥାଏ। ସେଥିପାଇଁ ହାର୍ଟକୁ କଣ୍ଟ୍ରାକ୍ସନ୍ କରିବା ପାଇଁ ପଡ଼େ ଏବଂ ସେଥିପାଇଁ କିଛିଟା ପ୍ରେସର୍ ମଧ୍ୟ ଦରକାର, ଯେଉଁଟାକି ଆମର ନର୍ମାଲ୍ ବ୍ଲଡ଼୍ ପ୍ରେସର। କିନ୍ତୁ ବେଳେବେଳେ ଛୋଟ ଛୋଟ ରକ୍ତନଳୀ ଯାହାକୁ ଏଟ୍ରିଓଲ୍ କହନ୍ତି ସେଠାରେ ରେଜିଷ୍ଟାନ୍ସ ଅଧିକା ହୋଇଯାଏ, ତେଣୁ ସେହି ରେଜିଷ୍ଟାନ୍ସକୁ ଅତିକ୍ରମ କରିବା ପାଇଁ ହାର୍ଟକୁ ମଧ୍ୟ ଅଧିକା ବେଗରେ ପ୍ରେସର୍ ଦେବାକୁ ପଡ଼େ, ଯେଉଁଥିପାଇଁ କି ଆମର ବ୍ଲଡ଼୍ ପ୍ରେସର୍ ବଢ଼ିଥାଏ। ବ୍ଲଡ଼୍ ପ୍ରେସର୍ ବଢ଼ିଲେ ତାକୁ କୁହନ୍ତି ହାଇପର୍ ଟେନ୍ସନ୍। ହାଇପର୍ ମାନେ ଅଧିକା, ଟେନ୍ସନ୍ ହେଉଛି ପ୍ରେସର୍, ତେଣୁ ବ୍ଲଡ଼୍ ପ୍ରେସର୍ ବଢ଼ିଲେ ତାକୁ ହାଇପର୍ ଟେନ୍ସନ୍ କୁହାଯାଏ। ବ୍ଲଡ଼୍ ପ୍ରେସର୍ ଯଦି ବଢ଼ି ରହିଲା ଏବଂ ତା'ର ଟ୍ରିଟମେଣ୍ଟ କରାଗଲା ନାହିଁ ତାହେଲେ ହାର୍ଟ ଉପରେ ତା'ର ପ୍ରଭାବ ପଡ଼େ। ହାର୍ଟର ମସଲ ଗୁଡ଼ିକ ଠିକ୍ ହୋଇଯାଏ, ଯାହାକୁ ଲେଫ୍ଟ ଭେଣ୍ଟିକୁଲାର ହାଇପରଟ୍ରଫି ବୋଲି କୁହନ୍ତି। ଏହିଭଳି କ୍ରମାଗତ ଭାବେ ରହିଲେ ଧୀରେ ଧୀରେ ହାର୍ଟ ଡାଇଲେଟ୍ ହେବା ଷ୍ଟାର୍ଟ କରେ, ମାନେ ହାର୍ଟର ଆକାର ବଢ଼ି ବଢ଼ି ଚାଲେ ଏବଂ ଆଗକୁ ତା'ର ହାର୍ଟର କଣ୍ଟ୍ରାକ୍ଟାଇଲ୍ ଫଙ୍କସନ୍ଟାକୁ ଆଫେକ୍ଟ କରେ। ହାର୍ଟ ସେହିଭଳି ଭାବରେ ରକ୍ତ ସଞ୍ଚାଳନ କରିପାରେ ନାହିଁ ଏବଂ ହାର୍ଟ ଫେଲିଓର ସିମ୍ପଟମ୍ ଷ୍ଟାର୍ଟ ହୁଏ। ହାର୍ଟ ଫେଲିଓର ସିମ୍ପଟମ୍ ସବୁ ହେଉଛି ଧଇଁ ସଇଁ ଲାଗିବା, ଗୋଡ଼ ଫୁଲିବା ଏବଂ ଅଳ୍ପ କାମରେ ହାଲିଆ ହୋଇଯିବା। ବହୁଦିନ ଧରି ଏହିସବୁ ରହିଲେ ହାର୍ଟ କ୍ରମଶଃ ଦୁର୍ବଳ ହୋଇପଡ଼େ ଏବଂ ହାର୍ଟ ରକ୍ତନାଳୀ ଉପରେ ମଧ୍ୟ ପ୍ରଭାବ ପଡ଼େ, ଯାହାକି ହାର୍ଟ ଆଟାକ୍ କରାଇଥାଏ। ବ୍ଲଡ଼୍ ପ୍ରେସର ରହିଲେ ଅନ୍ୟ ଜାଗାରେ ମଧ୍ୟ ଆଫେକ୍ଟ କରେ, ଯେମିତିକି ବ୍ରେନ୍ ଉପରେ ଆଫେକ୍ଟ ପଡ଼େ ଏବଂ ବ୍ରେନ୍ ଷ୍ଟ୍ରୋକ୍ ବା ବ୍ରେନ୍ ହିମରେଜ୍ ହୋଇଥାଏ। ପକ୍ଷାଘାତ ବା ପାରାଲିସିସ୍ର ଏକ ମୁଖ୍ୟ କାରଣ ହେଉଛି ହାଇ ବ୍ଲଡ଼୍ ପ୍ରେସର ବା ହାଇପରଟେନସନ୍। ସେହିଭଳି ଭାବରେ କିଡ଼୍ନୀ ଉପରେ ଆଫେକ୍ଟ କରେ ଏବଂ କିଡ଼୍ନୀ ଫେଲିଅର୍ ହୁଏ। ଏହା ମଧ୍ୟ ଅନ୍ୟ ଅଙ୍ଗ ଯେମିତିକି ଆଖି ଆଫେକ୍ଟ କରିଥାଏ ଏବଂ ଧୀରେ ଧୀରେ ଆମର ଆଖିର ଦୃଷ୍ଟିଶକ୍ତି କମିଯାଏ।
0: ଆଦିମ କାଳରୁ ମୁନି ଋଷିମାନେ କେବଳ ଯୋଗ ଓ ଯୋଗାଭ୍ୟାସ ଦ୍ୱାରା ବିଭିନ୍ନ ରୋଗକୁ ଦୂରେଇ ଦେଇପାରୁଥିଲେ। ଏହି ଯୋଗ ଆମ ପାଇଁ କେତେ ଫଳପ୍ରଦ?
2: ମୋ ନାଁ ପ୍ରକାଶ କୁମାର ଆଚାର୍ଯ୍ୟ। ମୁଁ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଓଡ଼ିଶା ପ୍ରାନ୍ତର ପ୍ରାନ୍ତ ଯୁବା ପ୍ରମୁଖ ଦାୟିତ୍ୱରେ ଅଛି।
0: ତେବେ ଆଜ୍ଞା, ଯୋଗ ଆମ ଶରୀର ପାଇଁ କେତେ ଉପକାରୀ?
2: ଯୋଗ ଏକ ବିଜ୍ଞାନ। ପ୍ରାଚୀନ କାଳରୁ ମହାମୁନିଷୀମାନେ ଏ ଯୋଗକୁ ଅଭ୍ୟାସ କରି ଆସୁଛନ୍ତି। ଯୋଗର ସ୍ରଷ୍ଟା ହେଉଛନ୍ତି ପତଞ୍ଜଳି ମହର୍ଷି। ତ ପତଞ୍ଜଳି ମୁନିଙ୍କ ମତ ଅନୁସାରେ ଯୋଗାବସ୍ଥା ହେଉଛି ପରମାନନ୍ଦ ଅବସ୍ଥା। କିନ୍ତୁ ବର୍ତ୍ତମାନ ଯେଉଁ ଯୋଗ ଆମେ ସବୁ କରୁଛନ୍ତି, ଆଜିକାଲି ଯୁବ ସମାଜ ହେଉ ସମସ୍ତେ ଯେଉଁ ଯୋଗକୁ ଆପଣେଇଛନ୍ତି, ଏଇଟା ଗୋଟେ ଶାରୀରିକ ଆଉ ମାନସିକ ସନ୍ତୁଳନ ବା ଶାରୀରିକ ମାନସିକ ସୁସ୍ଥତା ପାଇଁ ଏଇ ଅଭ୍ୟାସଟା ସେମାନେ କରୁଛନ୍ତି। ଯୋଗ କେବଳ ଏଇ ଶାରୀରିକ ବ୍ୟାୟାମ ଭିତରେ ସୀମିତ ନୁହଁ, ଯୋଗ ଆମକୁ ବା ଆମ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରାଏ। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକ ସିଦ୍ଧାନ୍ତ ବା ଡାକ୍ତରମାନଙ୍କର ଗବେଷଣା ଅନୁସାରେ ସେ ସମସ୍ତଙ୍କୁ ପରାମର୍ଶ କରୁଛନ୍ତି ଯେ ଯୋଗ କର। ଯୋଗ ଦୈନିକ ଏକ ଘଣ୍ଟାର ଅଭ୍ୟାସ କରାଯାଇପାରେ। ଯୋଗ ହେଉଛି ବିଭିନ୍ନ ଆସନ, ପ୍ରାଣାୟାମ, କିଛି ଶିଥିଳୀକରଣ ବ୍ୟାୟାମ, ସୂର୍ଯ୍ୟ ନମସ୍କାର, ଏସବୁ ହେଉଛି ଯୋଗ। ମହର୍ଷି ପତଞ୍ଜଳି ତାଙ୍କର ଯୋଗସୂତ୍ରରେ ଏସବୁ କଥାକୁ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି। ଯଦି ଜଣେ ବ୍ୟକ୍ତି କେବଳ ପ୍ରାତଃ ଭ୍ରମଣ କରେ ବା ସାଇକ୍ଲିଂ କରେ ବା ଜିମ୍ ଯାଏ, ସେଥିରେ କେବଳ ତା ଶାରୀରିକ ସୁସ୍ଥତା ସେ ଅନୁଭବ କରିବ, କିନ୍ତୁ ଯୋଗରେ ସେ ମାନସିକ ସୁସ୍ଥତାକୁ ଠିକ୍ କରେ। ମାନସିକ ଚାପରେ ଯେଉଁ ରହୁଛନ୍ତି, ମାନସିକ ଷ୍ଟ୍ରେସ୍ରେ ରହୁଛନ୍ତି, ବିଭିନ୍ନ ପ୍ରକାର ମନରେ ଯେଉଁ ଭ୍ରାନ୍ତି ଆସୁଛି, ତ ସେସବୁ ଜିନିଷ ଗୋଟେ ଘଣ୍ଟା ଯୋଗ କଲେ ବି ସାରା ଦିନଟା ମାନସିକ ଶାରୀରିକ ସୁସ୍ଥତା ସେ ଅନୁଭବ କରିବ।
0: ମୁଁ କାଲି ସକାଳୁ ଯୋଗ କରିବି, ଆଜି ଦିନଟା ଯାଉ, ଏଇ ମାନସିକତା ଆମ ଭିତରେ କାହିଁକି ସୃଷ୍ଟି ହେଉଛି?
2: ଯୋଗଟାକୁ ଲୋକମାନେ ଭାବୁଥିଲେ ଯୋଗଟା ହେଉଛି କେବଳ ମୁନି ଋଷିମାନଙ୍କର ସାଧନା, କିନ୍ତୁ ବର୍ତ୍ତମାନ ଯୋଗ ସାର୍ବଜନୀନ ହୋଇଯାଇଛି। ପ୍ରାୟ ଅଧିକାଂଶ ଲୋକ ବର୍ତ୍ତମାନ ସକାଳୁ ଉଠିକି ଜାଣିଗଲେଣି ଏଇଟା ହେଉଛି ଯୋଗ। ଯୋଗ ହେଉଛି ନିଜର ଯେଉଁ ପ୍ରାଣଶକ୍ତି ବା ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରିବା। ଆମେ ଦିନସାରା ଅସ୍ୱାଭାବିକ ଭାବରେ ଯେଉଁ ଶ୍ୱାସ ନେଉଛନ୍ତି, ଯେତେବେଳେ ଆମେ ଶିଥିଳୀକରଣ ବ୍ୟାୟାମ କରୁଛନ୍ତି, ଯୋଗଟା ପ୍ରକୃତରେ ଶ୍ୱାସ ସହିତ କରାଯାଏ। ଆମେ ହାତକୁ ଉପରକୁ ଉଠାଇବା, ହାତକୁ ତଳକୁ କରିବା, ଶ୍ୱାସ ପ୍ରଶ୍ୱାସର ଗତି ସହିତ ସେଇଟା କରାଯାଏ। ସୂର୍ଯ୍ୟ ନମସ୍କାର ଯେଉଁ 12 ସ୍ଥିତି ଅଛି, ସେ ମଧ୍ୟ ମନ୍ତ୍ର ସହିତ ଏବଂ ଶ୍ୱାସ ପ୍ରଶ୍ୱାସର ଗତି ସହିତ ତାକୁ ଅଭ୍ୟାସ କରାଯାଏ। ଆସନ ମଧ୍ୟ, ଆସନର ଗୋଟେ 4 ଷ୍ଟେପ୍ ଅଛି, ଗୋଟେ 8 ଷ୍ଟେପ୍ ଅଛି, ସେ ମଧ୍ୟ ଶ୍ୱାସ ପ୍ରଶ୍ୱାସର ଗତି ସହିତ କରାଯାଇପାରେ। କିନ୍ତୁ ଅଧିକାଂଶ ଲୋକ ଯୋଗ ଉପରେ ଜାଣିଛନ୍ତି, ଯୋଗର ଥିଓରୀ ତତ୍ତ୍ୱ ସବୁ ଜାଣିଛନ୍ତି, କିନ୍ତୁ ଆଳସ୍ୟ କାରଣରୁ ନା ଯୋଗ ଆଜି ନାହିଁ, ଆଜି ଉଠିପାରିଲିନି, କାଲି କରିବା, ଏ ଭାବନା ଆସୁଛି। କିନ୍ତୁ ଯେତେ ଶୀଘ୍ର ଆମେ ମନରେ ତାକୁ ସ୍ଥିର କରିନେବା ନା ଆଜି ଦିନଟା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ, ମୁଁ ଆଜି ହିଁ ଏଇ ଯୋଗକୁ ଅଭ୍ୟାସ କରିବି, ଆଉ ଯୋଗ ଯେତେ ଅଭ୍ୟାସ କରିବ, ଯେତେ ପ୍ରାକ୍ଟିସ୍ କରିବ, ତା ଜୀବନ ସେତେ ନିରାମୟ ରହିବ ଏବଂ ମନ ପ୍ରଫୁଲ୍ଲ ଆନନ୍ଦିତ ହେବ।
0: ଏକଥା ଆପଣ କହୁଛନ୍ତି, କିନ୍ତୁ ଔଷଧ ଦ୍ୱାରା ବି ତ ଭଲ ହେଉଛନ୍ତି, ଡାକ୍ତରଙ୍କ ପାଖକୁ ଯାଉଛନ୍ତି।
2: ଔଷଧର ହିନ୍ଦୀର ନାମ ହେଉଛି ଦବାଇ। ସେ ସାମୟିକ ଭାବରେ ତାକୁ 24 ଘଣ୍ଟା ପାଇଁ ଗୋଟେ ମେଡ଼ିସିନ୍ କାମ କରେ, କିନ୍ତୁ 24 ଘଣ୍ଟା ପରେ ପୁଣି ଆଉ ଥରେ ମେଡ଼ିସିନ୍ ଖାଇବାକୁ ପଡ଼େ, ମେଡ଼ିସିନ୍ର ପାର୍ଶ୍ୱ ପ୍ରତିକ୍ରିୟା ରହିଛି, ତେଣୁ ଅଧିକ ମେଡ଼ିସିନ୍ ଖାଇଲେ ଶରୀର ପ୍ରତି ମଧ୍ୟ କ୍ଷତିକାରକ। ତେଣୁ ଯେଉଁଠି ଆବଶ୍ୟକ ପଡ଼ିବ ସେଇଠି ଆମେ ଔଷଧ ସେବନ କରିବା, କିନ୍ତୁ ନିୟମିତ ଯଦି ଯୋଗ ଅଭ୍ୟାସ କରିବା, ଦିନେ ଦୁଇ ଦିନ ନୁହଁ, ଅନେକ ଦିନ କଲାପରେ ତା'ର ଫଳ ନିଶ୍ଚିତ ଆମେ ଅନୁଭବ କରିବା। ଆମେ ବିଶେଷ କରି ଶାରୀରିକ ମାନସିକ ସୁସ୍ଥତା ନିଶ୍ଚିତ ଅନୁଭବ କରିବା।
3: ମୋ ଜି ବିଭୂତିଭୂଷଣ ଦାସ, ବ୍ରାହ୍ମଣ ସମାଜର ଜଣେ ମୁଖ୍ୟ ସଭ୍ୟ। ଯୋଗ ହେଉଛି ମଣିଷର ଅପରିହାର୍ଯ୍ୟ ଅଙ୍ଗ, ତାକୁ ଛାଡ଼ିକି କୌଣସି ମଣିଷ ବଞ୍ଚିପାରିବନି, ଯେକୌଣସି କାମ କରନ୍ତୁ ସେଥିରେ ଯୋଗ ହେଉଛି ଅନ୍ତର୍ଭୁକ୍ତ ରହିଥିବ। ଯୋଗ ହେଉଛି ତା ଏବେକାର ନୁହେଁ, ଯେ ଆବାହନ କାଳରୁ ସତ୍ୟ ଯୋଗରୁ ଯେତେବେଳେ ମଣିଷ ଆରମ୍ଭ ହେଲା ସୃଷ୍ଟି, ସେଦିନଠୁ ଯୋଗ ଆରମ୍ଭ ହୋଇଛି ଏବଂ ଯୋଗକୁ ସଂସ୍କାର ହେଇକା ବର୍ତ୍ତମାନ ଏ ଯେଉଁ ଆଧୁନିକ ମଣିଷ ସବୁ କର୍ମ ଭିତରେ ଯୋଗଟାକୁ ପ୍ରାଧାନ୍ୟ ଦେଉଛନ୍ତି। ଯୋଗ ନଥିଲେ କିଛି ହେଇପାରିବନି। ତ ଆସନ୍ତୁ ଏ ଯୋଗ ଦିବସରେ ଆମେ ସମସ୍ତେ ଯୋଗ କରିବା, ନିଜକୁ ସୁସ୍ଥ ରଖିବା, ସମାଜକୁ ସୁସ୍ଥ ରଖିବା। ତାପରେ ବର୍ତ୍ତମାନ ଦେଖା ହେଉଛି ଆୟୁର୍ବେଦିକ, ଏଲୋପାଥିକ, ହୋମିଓପାଥି ସମ୍ପୂର୍ଣ୍ଣ ଫେଲ୍ ମାରୁଛି। ମଣିଷ ବେସାରା ହେଇକି ନିରାଶ୍ରୟ ରକ୍ଷମାନ ଜଗଦୀଶ୍ୱର କହି ଯୋଗକୁ ଆପଣେଇଛି। ଆପଣଙ୍କ ଯେଉଁ ବନସ୍ପତି ଔଷଧୀୟ ଗୁଣ ସେମାନେ ଆପଣଉଛନ୍ତି ଏବଂ ଯୋଗ ତା ସହିତ ଆଟାଚ୍ କରିଲେ ମଣିଷ ବହୁତ ଭଲ ହେଇଛନ୍ତି। ଆପଣ ଉଦାହରଣ ସ୍ୱରୂପ ଗୋଟେ ପୋଲିସ ବାବୁ ଆମର ପାଲିସେସ୍ରେ ହେଇଥିଲେ, ତାକୁ 3 ଜଣ ଲୋକ ଧରି ତାକୁ ଚଲାଉଥିଲେ, ସେ ଆଜି ବର୍ତ୍ତମାନ ସୁସ୍ଥ ସଳ ଭାବରେ ଦୌଡ଼ୁଛି 6 ମାସ ଭିତରେ। ୟାଠୁ ବଡ଼ ଉଦାହରଣ କିଛି ନାହିଁ।

0: ଆମ ଜିଲ୍ଲାରେ ଆମେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ଯେ ଚାଇଲ୍ଡ ଲେବର ଯେମିତି କେହି ନ ବାହାରନ୍ତୁ, ସମସ୍ତଙ୍କର ଯେଉଁ ମୌଳିକ ଅଧିକାର ଅଛି ଶିକ୍ଷାର, ସବୁ ପିଲା ଯେମିତି ଶିକ୍ଷା ପାଆନ୍ତୁ। କିନ୍ତୁ ଆମ ଜିଲ୍ଲାରେ ଦେଖାଯାଏ ଅନେକ ଛୋଟ ଛୋଟ ଛୁଆଙ୍କୁ ଧରିକି ତାଙ୍କ ମାଆମାନେ ସବୁ କାମ କରିବା ପାଇଁ ଯାଉଥାନ୍ତି। ସେଇମାନଙ୍କୁ ଠିକ୍ ସମୟରେ ସ୍କୁଲ ସେମାନେ ଯିବେ କେମିତି, ସେମାନଙ୍କର ମୌଳିକ ପାଠପଢ଼ା ବ୍ୟାଘାତ ହେବନି, ଏସବୁ ତଦାରଖ କରିବା ପାଇଁ ସରକାରଙ୍କ ତରଫରୁ କେଉଁ ବିଭାଗ କାମ କରିଥାଏ,
1: ଏ ବିଷୟରେ ଆଜି ଆମ କାର୍ଯ୍ୟକ୍ରମରେ ରହିଛି ଏକ ଆଲୋଚନା। ଆମ ସହ ଅଛନ୍ତି ଶ୍ରମ କମିଶନର ସୂର୍ଯ୍ୟନାରାୟଣ ମଳି। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର।
2: ନମସ୍କାର। ଦେଖନ୍ତୁ, ଆମ ଜିଲ୍ଲାରେ କେନ୍ଦୁଝର ଜିଲ୍ଲାରେ ଶିଶୁ ଶ୍ରମିକ ରୋକିବା ପାଇଁ ଆମର ଗୋଟେ ଡିଷ୍ଟ୍ରିକ୍ଟ ଲେବୁଲ ଟାସ୍କଫୋର୍ସ ଅଛି, ଆଉ ସେ ଟାସ୍କଫୋର୍ସ ସବୁବେଳେ ସଜାଗ ହୋଇକି ରହିଛି ଏବଂ ତାହାଦ୍ୱାରା ଆମେ ମଝିରେ ମଝିରେ ବହୁତ ପ୍ରକାର NGO, ବହୁତ ପ୍ରକାର ସଂସ୍ଥା, ସେମାନଙ୍କ ମାଧ୍ୟମରେ ଯେତେବେଳେ ଆମେ କିଛି ଅଭିଯୋଗ ପାଉ ତୁରନ୍ତ ସେ ବାବଦରେ ଆମେ ତଦନ୍ତ କରୁ। ତଦନ୍ତ କରି ସେମାନଙ୍କୁ ସାଙ୍ଗେ ସାଙ୍ଗେ ଆମେ ଆମର ଚାଇଲ୍ଡ ୱେଲଫେୟାର କମିଟିରେ ତାଙ୍କୁ ପ୍ରଡ୍ୟୁସ୍ କରୁ। ପ୍ରଡ୍ୟୁସ୍ କରି ସେମାନଙ୍କୁ ଆମର ଯେଉଁ ଯେମିତି ସେମାନେ ସବୁ ଆମର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେଥିପାଇଁ ଆମେ ସେମାନଙ୍କୁ ପ୍ରମୋଟ୍ କରୁ।
0: କୌଣସି ଢାବା ହେଲା କିମ୍ବା କୌଣସି ଛୋଟମୋଟ ଶିଳ୍ପ ସଂସ୍ଥା ହେଲା, ତା ଭିତରେ ଏଇ ଛୋଟ ଛୋଟ ପିଲାମାନଙ୍କୁ ସେମାନେ ନିୟୋଜିତ କରିଥାନ୍ତି, କାହିଁକିନା କମ୍ ପଇସାରେ ତାଙ୍କୁ କାମ କରାଇ ଦିଅନ୍ତି ଏବଂ କମ୍ ପଇସାରେ ତାଙ୍କର କାମ ହାସଲ ହୋଇଯାଏ। ଏଭଳି ସୂଚନା ଯେତେବେଳେ ଆପଣଙ୍କ ପାଖରେ ପହଞ୍ଚେ, ଆପଣ କେମିତି ତତ୍ପରତା ପ୍ରକାଶ କରିଥାନ୍ତି?
2: ନାଇଁ ଦେଖନ୍ତୁ, ହାଜାର୍ଡ଼ସ୍ ସେକ୍ଟରରେ ଆମେ ଦେଖୁଥାଉ, ଏନି ହାଜାର୍ଡ଼ସ୍ ସେକ୍ଟରରେ 14 ବର୍ଷରୁ କମ୍ ପିଲାଙ୍କୁ ଯଦି ଏନ୍ଗେଜ୍ କରାଇଥାଏ ତାହେଲେ ସେଇଟା ଆଇନତଃ ଦଣ୍ଡନୀୟ। ତ ସେଥିପାଇଁ ଆମେ ଏମ୍ପ୍ଲୟର୍ମାନଙ୍କୁ ଏମିତି କୌଣସି ନଜର ଏଇ ବିଗତ ଗୋଟେ ବର୍ଷ ଭିତରେ ଆସିନାହିଁ।
0: କୌଣସି ଛୋଟ ଛୋଟ ଦୋକାନ ଏଇ ଜାଗାମାନଙ୍କରେ ସବୁ ଛୋଟ ଛୋଟ ପିଲାମାନଙ୍କୁ ନିୟୋଜିତ ହୋଇଯାଏ, ଯେଉଁଠିକି 14 ବର୍ଷରୁ କମ୍ ପିଲାମାନେ ମଧ୍ୟ ଢାବାମାନଙ୍କରେ ବାସନ ମାଜୁଥିବା ଦେଖାଯାଇଥାଏ, ତ କିମ୍ବା ଚାହା ଦୋକାନରେ ଚାହା ଦେବା ଏସବୁ ଦେଖାଯାଏ। ଏଇଭଳି ଯେତେବେଳେ ଦୃଷ୍ଟିଗୋଚର ହୁଏ ବା ଯେତେବେଳେ ଖବର ପହଞ୍ଚେ, ଆପଣଙ୍କ ବିଭାଗ ତରଫରୁ କେମିତି ତତ୍ପରତା ପ୍ରକାଶ ପାଏ ତାଙ୍କୁ ରେସ୍କ୍ୟୁ କରିବା ପାଇଁ ବା ତାଙ୍କୁ ସେଠୁ ଉଦ୍ଧାର କରି ତାଙ୍କୁ ଚାଇଲ୍ଡ ଲାଇନ୍ରେ ନେଇ ଭର୍ତ୍ତି କରିବା, ତାଙ୍କର ଶିକ୍ଷାକୁ ନିଶ୍ଚିତ କରିବା, ତାଙ୍କର ସ୍ୱାସ୍ଥ୍ୟକୁ ନିଶ୍ଚିତ କରିବା, କେମିତି ତତ୍ପରତା ପ୍ରକାଶ ପାଇଥାଏ?
2: ଏମିତି ଏଇ ପ୍ରକାରର କୌଣସି ଅଭିଯୋଗ ପାଇଲା ପରେ ତୁରନ୍ତ ଆମର କୌଣସି ଅଫିସର, ଆମର ଗ୍ରାମୀଣ ଶ୍ରମ ନିରୀକ୍ଷକ ହେଲେ କିମ୍ବା ସହକାରୀ ଶ୍ରମ ଅଧିକାରୀ ହେଲେ କିମ୍ବା ଜିଲ୍ଲା ଶ୍ରମ ଅଧିକାରୀ ଯିଏ ବି ହେଲେ ତୁରନ୍ତ ସେ ଘଟଣାକୁ ଯାଇ ତଦନ୍ତ କରି ଯଦି କୌଣସି ଚାଇଲ୍ଡ ଲେବର ଏନ୍ଗେଜ୍ ହୋଇଥାନ୍ତି ତ ତୁରନ୍ତ ତାଙ୍କୁ ରେସ୍କ୍ୟୁ କରି ତାଙ୍କୁ ଉଦ୍ଧାର କରି ଶିଶୁଟିକୁ ଉଦ୍ଧାର କରି ଆମର ଶିଶୁ ମଙ୍ଗଳ ସମିତିରେ ପ୍ରଥମେ ତାଙ୍କୁ ସେଠି ହସ୍ତାନ୍ତର କରିଦେଇଥାନ୍ତି। କଲାପରେ ସେଠୁ ତା ଆମର ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟ୍ ମାନେ ଯେଉଁ ଅଛନ୍ତି ତାଙ୍କୁ ସେଠି ରଖାଯାଇଥାଏ। ସେଠି ରଖି ସେମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟର ବହୁତ ତାଙ୍କୁ ଧ୍ୟାନ ଦେଇ ତାଙ୍କୁ କେମିତି ସେମାନେ ମୁଖ୍ୟ ସହିତ ସାମିଲ ହେବେ ସେ ଦିଗରେ ବହୁତ କାମ କରାଯାଇଥାଏ। ତ ଯେଉଁ ମାଲିକ, ଯେଉଁ ଏମ୍ପ୍ଲୟର ଶିଶୁ ଶ୍ରମିକମାନଙ୍କୁ ଏନ୍ଗେଜ୍ କରିଥାଏ ସେମାନଙ୍କ ବିରୁଦ୍ଧରେ ଆମେ ପ୍ରଥମେ ସେମାନଙ୍କୁ ସୋକୋଜ୍ ଦେଇ ସେମାନଙ୍କୁ ଆଇନତଃ ଯେଉଁ ଆମେ ସେମାନଙ୍କ ଏଗେନ୍ଷ୍ଟରେ କେସ୍ କରିଥାଉ।
0: ଏଇ ଯେଉଁ ଆପଣ କହିଲେ ଆଇନତଃ କେସ୍ କରିଥାନ୍ତି, ତାଙ୍କ ପାଇଁ କ'ଣ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ସରକାରଙ୍କ ତରଫରୁ?
2: ତାଙ୍କ ପାଇଁ ଦଣ୍ଡବିଧାନ 20,000 ଟଙ୍କାର ବର୍ତ୍ତମାନ ଫାଇନ୍ ଅଛି, 20,000 ଟଙ୍କା ଫାଇନ୍ ଅର୍ 2 ଇୟର୍ସ ଜେଲ୍।
0: ଆଜ୍ଞା।
2: ଏଇ ଯଦି ସେମାନେ ଶିଶୁ ଶ୍ରମିକ ଭାବେ କାହାକୁ ନିଯୁକ୍ତ କରିବେ ତାହେଲେ ସେମାନେ ସେମାନଙ୍କ ପାଇଁ 2 ବର୍ଷର ଜେଲ୍ ଦଣ୍ଡ ଅଛି, ନଚେତ 20,000 ଟଙ୍କା ସେମାନେ ଡିପୋଜିଟ୍ କରିବେ।
0: ଆଜ୍ଞା। ତେବେ ଯେଉଁ କହିଲେ ଆପଣ ଶିଶୁ ମଙ୍ଗଳ ସଂସ୍ଥା ଅଛନ୍ତି, ତାଙ୍କ ପାଖରେ ଯେତେବେଳେ ଆମେ ନେଇକି ପିଲାଙ୍କୁ ଦିଅନ୍ତି, ସେମାନେ ତାଙ୍କର ପାଠପଢ଼ା, ତାଙ୍କର ରିହାବିଲିଟେସନ୍ ତାକୁ ସେମାନେ ଦେଖିଥାନ୍ତି, ସେମାନେ ଠିକ୍ ଭାବରେ କରୁଛନ୍ତି କି ନାହିଁ ତାଙ୍କୁ ତଦାରଖ କରିବା ପାଇଁ?
2: ହଁ, ଏଇଟା CWC ଆମର ଏଠି DCPO ଅଛନ୍ତି, ସେମାନେ ସବୁ ସେମାନଙ୍କର ସେ ଯେଉଁ CCI ମାନଙ୍କର ଯେଉଁ ରହୁଛନ୍ତି ଛୁଆମାନେ ରେଗୁଲାର ସେମାନଙ୍କୁ ଭିଜିଟ୍ କରି ସେମାନେ ଦେଖନ୍ତି ସେମାନେ କେମିତି ତାଙ୍କର ଶିକ୍ଷାରେ କେମିତି ଉନ୍ନତି ହେଉଛି, ସେମାନେ ସ୍ୱାସ୍ଥ୍ୟରେ କେମିତି ଉନ୍ନତି ହେଉଛି, ସେମାନଙ୍କର ମାନସିକ ସ୍ଥିତିରେ କେମିତି ଉନ୍ନତି ହେଉଛି। ତ ସେମାନଙ୍କୁ ସେମାନେ ଚେଷ୍ଟା କରିଥାନ୍ତି ସମସ୍ତଙ୍କୁ ସେମାନେ ଗୋଟେ ଯେମିତି
0: ମୁଖ୍ୟ
2: ସୂତ୍ରରେ ମୁଖ୍ୟଧାରାରେ ରହି ଗୋଟେ ଭଲ ନାଗରିକ ହିସାବରେ ସେମାନେ ଗଢ଼ି ହୋଇପାରିବେ। ସିଧାସଳଖ ମୋ ସହିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ।
0: ଧନ୍ୟବାଦ ଆଜ୍ଞା।

ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1287ତମ ଭାଗ ଶୁଣିପାରିବେ। ଦିନ 1:20 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଚୁଆଙ୍ଗ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ କୁଶଧର ଜୁଆଙ୍ଗ ଏବଂ ସାଥୀ କଳାକାର।

ରାମଚରିତମାନସ ସନ୍ଧ୍ୟା 6:10 ଏବଂ କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ପ୍ରଚାର କରିବୁ ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:15 ପ୍ରଚାର କରିବୁ ସାପ୍ତାହିକୀ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ଲୋକଗୀତ କ୍ରମରେ ଶୁଣିବେ କୀର୍ତ୍ତନ ରାତି 10:00 ପରିବେଷଣ କରିବେ ଚିନ୍ତାମଣି ସାହୁ ଏବଂ ସାଥୀ କଳାକାର। ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10:30 ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣ୍ୟକୁ ଆପଣଙ୍କୁ ସ୍ୱାଗତ ନମସ୍କାର।

0: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात।
1: जणे पंडित थिले, से वेद व्याकरण पुराण ज्ञान रे पारंगम, वर्षा ऋतु ନଦୀର ଜଳ ଦୁଇକୂଳ ଖାଉଥାଏ। ପଣ୍ଡିତ ମହାଶୟ ଡଙ୍ଗାରେ ନଦୀ ପାର ହେଉଥାନ୍ତି। ପଣ୍ଡିତ ମହାଶୟ ନାଉରିଆକୁ ପଚାରିଲେ, ବାବୁରେ ପାଠଶାଠ କିଛି ପଢ଼ିଛ? ନାଉରିଆ କହିଲା, ନାଇଁ ସାନ୍ତେ, ପିଲାଦିନରୁ ତ ନଈ ଆମର ଘର, ଇସ୍କୁଲର ମାଟି ମାଡ଼ିନି ସାନ୍ତେ। ଗଲା, ତୋ ଜୀବନର ଏକ ଚତୁର୍ଥାଂଶ ପାଣିରେ ପଡ଼ିଗଲା। ଆଚ୍ଛା, ସବୁଦିନ ଯେଉଁ ରୋଜଗାର କରୁଛୁ ତାର ହିସାବ କିତାବ ଆସୁଛି କି ନାହିଁ? ସାନ୍ତେ, ଆମେ ହେଲୁ ଦିନ ମଜୁରିଆ, ଦିନରେ ଯାହା ରୋଜଗାର ହେଲା ସେଥିରେ ଡାଲି ଚାଉଳ କିଣି ଖାଇ ଶାନ୍ତିରେ ଶୋଇଲୁ, ହିସାବ କିତାବ ପୁଣି କ'ଣ ଆଜ୍ଞା? ପଣ୍ଡିତ କହିଲେ, ଗଲା, ତୋ ଜୀବନର ଅର୍ଦ୍ଧେକ ପାଣିରେ ପଡ଼ିଗଲା। ଆରେ ବାବୁ, ପୂଜା ପାଠ, ସନ୍ଧ୍ୟା ବନ୍ଦନା, ପ୍ରାର୍ଥନା ଜଣାଣ କିଛି ଜାଣିଛୁ କି ନାହିଁ? ନାଉରିଆ କହିଲା, ସାନ୍ତେ, ଭୋରୁ ଭୋରୁ ଡଙ୍ଗାକୁ ଆସିଲୁ ଯେ ରାତି ହେଲେ ଘରକୁ ଗଲୁ, ଦିନସାରା ଏତେ ପରିଶ୍ରମ ଯେ ଖାଇଦେଇ ବିଛଣାରେ ଶୋଇଗଲୁ, ଆଉ ପୂଜା ପାଠ ପାଇଁ ସମୟ କାହିଁ? ସାନ୍ତେ, ଭଗବାନଙ୍କ କୃପାରୁ ଗରାକ୍ଷମର ପ୍ରଭୁ ଆଉ ତାଙ୍କର ସେବାମର ପୂଜା। ପଣ୍ଡିତ ପୁଣି କହିଲେ, ଗଲା, ତୋ ଜୀବନର ତିନି ଚତୁର୍ଥାଂଶ ପାଣିରେ ପଡ଼ିଗଲା। ଏହି ସମୟରେ ଆକାଶରେ କଳାମେଘ କୋଉଠି ଥିଲା ଘଟିଗଲା, ବିଜୁଳି ଘଡ଼ଘଡ଼ି ମାରିବାକୁ ଲାଗିଲା। ପଣ୍ଡିତ କହିଲେ, ଆରେ ବାବୁ, ବର୍ଷା ବତାସ ମାଡ଼ି ଆସିଲାଣି, ଟିକେ ଶୀଘ୍ର ଡଙ୍ଗା ଚଲା। ସାନ୍ତେ, ଇଏ କ'ଣ ଇଞ୍ଜିନ୍ ହୋଇଛି କି? ପାଣି ସୁଅରେ ଯାହା ଚାଲିବା କଥା, ଆମେ ତ ମଝି ନଈରେ, ଆହୁରି ଅଧା ବାଟ, ଲହଡ଼ି ଜୋରରେ ମାଡ଼ିଲାଣି, ଡଙ୍ଗା ତ ସୁଅରେ ଭାସିଯାଉଛି। ଆପଣ ପହଁରା ଜାଣିଛନ୍ତି ସାନ୍ତେ? ପହଁରା? ନାଇଁରେ ବାବୁ, ମୋର ଜୀବନ ତ ପୁରାଣ ଚର୍ଚ୍ଚରେ ଗଲା, ପହଁରା ଆଉ କେତେବେଳେ ଶିଖିଲି? ନାଉରିଆ କହିଲା, ଗଲା, ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ପାଣିରେ ପଡ଼ିଗଲା। ମୁଁ ତ ପାଣିକୁ ଡେଇଁଲି, ଏହା କହି ନାଉରିଆ ପାଣିକୁ ଡେଇଁ ପଡ଼ିଲା, ପହଁରି ପହଁରି ନିଜ ଜୀବନ ବଞ୍ଚାଇଲା, ଆଉ ପଣ୍ଡିତ ପାଣିରେ ବୁଡ଼ିଗଲେ। ଶ୍ରୋତାବନ୍ଧୁ, ପଣ୍ଡିତ ବହୁତ ଜ୍ଞାନୀ ଥିଲେ, ବ୍ୟାକରଣ, ବେଦ, ପୁରାଣ ସବୁ ମୁଖସ୍ଥ ଥିଲା, ମାତ୍ର ମୃତ୍ୟୁ ସମୟରେ ତାଙ୍କୁ ତାହା ସାହାଯ୍ୟ କରିପାରିଲା ନାହିଁ, କାରଣ ତାଙ୍କ ପାଖରେ ବେଦଜ୍ଞ ଶାସ୍ତ୍ରଜ୍ଞ ହେବାର ମିଥ୍ୟା ଅହଙ୍କାର ଥିଲା, କିନ୍ତୁ ସାଧାରଣ ଜ୍ଞାନ ଏବଂ ଈଶ୍ୱରଙ୍କ ପ୍ରତି ଦୃଢ଼ ବିଶ୍ୱାସ ନଥିଲା।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
3: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
5: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
6: ଅଡଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ସାବିତ୍ରୀ, ମୁଁ ଅଫିସ ଯାଉଛି।
0: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
8: ବାପରେ, ଏତେ ଟଙ୍କା?
0: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
8: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
0: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
9: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ମାନସ ଭଜରେ ଗୁରୁ ଚରଣମ୍ ଦୁସ୍ତର ଭବ ସାଗର ତରଣମ୍। ଶଙ୍କରାଚାର୍ଯ୍ୟ କହିଛନ୍ତି, ନଦୀର ଜଳରୁ ରକ୍ଷା ପାଇବା ପାଇଁ ଆମକୁ ଯେପରି ପହଁରା ଶିଖିବା ଦରକାର, ଠିକ୍ ସେହିପରି ଏହି ଜୀବନ ରୂପକ ସାଗରର ଶେଷ ଲହଡ଼ି ଯେତେବେଳେ ଆସିବ ସେଥିରୁ ରକ୍ଷା ପାଇବା ପାଇଁ ଆମକୁ ଭଜନ ରୂପକ ପହଁରା ଶିଖିବାକୁ ହେବ। ଭକ୍ତକବି ମଧୁସୂଦନ ରାଓ କହିଛନ୍ତି, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ଶ୍ରୋତାବନ୍ଧୁ, ମୃତ୍ୟୁ ଜୀବନର ଅପରିହାର୍ଯ୍ୟ ସତ୍ୟ, ଏହା

ଏତେବେଳେ ବି ଆସିପାରେ, ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। କିନ୍ତୁ ଯେପରି ବାଲ୍ୟାବସ୍ଥାରେ ବୃଥା କାମରେ ନ ମାତି ହରିନାମ ଭଜନ କରୁଥିଲେ ପ୍ରହ୍ଲାଦ, ଯିଏକି କେବେ ଭଗବାନଙ୍କୁ ଭୁଲିନଥିଲେ, କୌଣସି ଷଡ଼ଯନ୍ତ୍ର ତାଙ୍କୁ ବିଚଳିତ କରିପାରିନଥିଲା। ଆଜିର ସମୟରେ ଆମ ସନ୍ତାନଙ୍କୁ ମଧ୍ୟ ଆମେ ଏପରି ଶିକ୍ଷା ଦେବା ଯାହାଦ୍ୱାରା ସେମାନେ କୌଣସି ପ୍ରତିକୂଳ ପ୍ରଭାବରେ ପ୍ରଭାବିତ ହେବେ ନାହିଁ।

ଆଜି ପାଇଁ ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1287 ଭାଗ।

0: ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 11 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।
1: स्वागत है आप सभी का कार्यक्रम रंग तरंग में।

हर तकदीर देखी एक हंसता है दस रोते हैं, हमने जग की अजब तस्वीर।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: कस्टमर केयर तरफ फोन आसीथिला कहुथिले तमरा 50,000 रिवार्ड पॉइंट्स एक्सपायर हेइजिवो। ए लिंक परथि एपीके डाउनलोड करिनियंतु।
5: ठीक लागुनी, स्कैम भी हेइ पारे।
6: एपीके

0: ଶୁଣିଲେ ଖଞ୍ଜଣି ଭଜନ ପରିବେଷଣ କଲେ ରୁଦ୍ରପ୍ରକାଶ ରାୟ ଏବଂ ସାଥୀ
1: ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 1:20:20। ପ୍ରଚାର କରୁଛୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

ନମସ୍କାର ଶ୍ରୋତା ବନ୍ଧୁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ରୁ ସ୍ୱାଗତ ଜଣାଉଛୁ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ଏକ ପ୍ରାୟୋଜିତ ଏବଂ ବିଶେଷ କାର୍ଯ୍ୟକ୍ରମ ହେଉଛି ଡିଏମ୍ଏଫ୍ ଖଣି ଶକ୍ତି। ଏହି ଡିଏମ୍ଏଫ୍ ଖଣି ଶକ୍ତି ମାଧ୍ୟମରେ କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ନିଯୁକ୍ତିର ବ୍ୟବସ୍ଥା ପ୍ରଦାନ କରାଯାଉଛି। ଏହି ଡିଏମ୍ଏଫ୍ ଖଣି ଶକ୍ତି ସମ୍ପର୍କରେ ଆଜି ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମରେ ଏକ ସାକ୍ଷାତକାର ଭିତ୍ତିକ ଉପସ୍ଥାପନା। ଏହି ଡିଏମ୍ଏଫ୍ ଖଣି ଶକ୍ତି ଅନୁଷ୍ଠାନରେ ଅଧ୍ୟୟନରତ ବିଭିନ୍ନ ଛାତ୍ରଛାତ୍ରୀ, ଏହାର ପ୍ରଶିକ୍ଷକ ତଥା କେନ୍ଦ୍ର ମୁଖ୍ୟଙ୍କୁ ଆମେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମ ତରଫରୁ ଭେଟିଥିଲୁ। ସେମାନଙ୍କ ସହ ସାକ୍ଷାତକାର

0: ଜିଲ୍ଲାରେ ଗୋଟେ DMF ଖଣି ଶକ୍ତି କାର୍ଯ୍ୟକ୍ରମ ଚାଲୁ ରହିଛି, ସାର୍ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଟିକେ ଶ୍ରୋତାବନ୍ଧୁମାନଙ୍କୁ ବିସ୍ତୃତ ଭାବରେ କହିବେ?
1: DMF ଖଣି ଶକ୍ତି କାର୍ଯ୍ୟକ୍ରମ ଏକ ଅନ୍ୟତମ ଭିନ୍ନ କାର୍ଯ୍ୟକ୍ରମ, ଯେଉଁଥିରେ କି ଆମମାନେ ଖଣି ପ୍ରବାହିତ ଅଞ୍ଚଳରୁ ଯେତିକି ମାଇନିଂ ଆଫେକ୍ଟେଡ଼୍ ବ୍ଲକ୍ସରେ ଯେଉଁ ବେକାର ଯୁବତୀ ଯୁବତୀମାନେ ଅଛନ୍ତି, ଅନଏମ୍ପ୍ଲଏଡ଼୍ ୟୁଥ୍ମାନେ, ସେମାନଙ୍କୁ ନେଇକି ଆମେ ମାଇନିଂ ସେକ୍ଟର ଜବ୍ ରୋଲ୍ସରେ ବା ମାଇନିଂ ସେକ୍ଟରରେ କାମ କରିବା ପାଇଁ ଆମମାନେ ସେମାନଙ୍କୁ 3 ମାସ ଧରିକି ତାଲିମ ଶିକ୍ଷା ଦେଉ। ତାଲିମରେ ଆମମାନେ ସାମିଲ କରିଛୁ HMM ମେକାନିକ, ମାଇନ୍ ଇଲେକ୍ଟ୍ରିସିଆନ, ମାଇନ୍ ୱେଲ୍ଡର, ଡମ୍ପର ଟିପର ଅପରେଟର, ଲୋଡର ଅପରେଟର, ହାଇଡ୍ରା କ୍ରେନ୍ ଅପରେଟର, ଏସ୍କାଭେଟର ଅପରେଟର, HMM ଇଲେକ୍ଟ୍ରିସିଆନ ଭଳିଆ ଆମର ଯେତିକି ମାଇନିଂ ଅପରେସନ୍ସରେ ଯେଉଁ ଜବ୍ରୋଲ୍ ଗୁଡ଼ାକ ବା ଯେଉଁ ଟ୍ରେଡ୍ ଗୁଡ଼ାକ ରେ ସେମାନେ ଚାକିରି କରିପାରିବେ, ସେଇ ଟ୍ରେଡ଼ରେ ଆମେ ସମୁଦାୟ ଏ ପ୍ରଥମ ପର୍ଯ୍ୟାୟରେ 720 ପିଲାମାନଙ୍କୁ ଆମମାନେ ଏଇ ପ୍ରୋଗ୍ରାମରେ ସାମିଲ କରିବାର ଯୋଜନା ରହିଛି।
0: କେନ୍ଦୁଝର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କେବେଠାରୁ ଆରମ୍ଭ ହେଲାଣି?
1: କେଉଁଝର ଜିଲ୍ଲାରେ ଏଇଟା ଆମର 2025 ମସିହା ମେ ମାସ ଠାରୁ ଆରମ୍ଭ ହୋଇଛି, ଆଉ ବର୍ତ୍ତମାନ ସୁଦ୍ଧା 720ରୁ 240 କ୍ୟାଣ୍ଡିଡ଼େଟ୍ସମାନଙ୍କୁ ଅଲରେଡ଼ି ଆମେ ଟ୍ରେନିଂ ଦେଇସାରିଛୁ, ଯେଉଁଥିରେ କି ଆମର ବର୍ତ୍ତମାନ ସୁଦ୍ଧା 195 ଜଣ ଅଲରେଡ଼ି ଆମର ମାଇନିଂ ଇଣ୍ଡଷ୍ଟ୍ରିରେ ଚାକିରି ପାଇସାରିଛନ୍ତି ଏବଂ ଗଲା 3-4 ମାସ ହେଲାଣି ସେମାନେ ସେଠାରେ ଚାକିରି କରିକି ରୋଜଗାର କମାଉଛନ୍ତି ଏବଂ ନିଜ ପରିବାରକୁ ସେମାନେ ପୋଷଣ କରିପାରୁଛନ୍ତି।
0: ସାର୍, ଏଇ ଯେଉଁ କେନ୍ଦୁଝର ଜିଲ୍ଲାର ପୁରୁଣା ସହର ନିକଟବର୍ତ୍ତୀ ନିହାଲ ସିଂ ଛକ ନିକଟରେ ଆପଣଙ୍କର ଏଇ DMF ଖଣି ଶକ୍ତିର ପ୍ରଶିକ୍ଷଣ କାର୍ଯ୍ୟାଳୟ ବା ଟ୍ରେନିଂ ସେଣ୍ଟର ରହିଛି, ଏଠି କ'ଣ ପିଲାମାନେ ରହିକି ଟ୍ରେନିଂ ନେଉଛନ୍ତି ନା କେମିତି କ'ଣ?
1: ଏଇ ଟ୍ରେନିଂ ସେଣ୍ଟରରେ ଯେତେ ଜଣଙ୍କୁ ଆମେ ସିଲେକ୍ସନ୍ କରିକି ନେଇକି ଆସୁଛୁ ସେମାନେ ଏଇଠି ବର୍ତ୍ତମାନ ରହିବା ସୁବିଧା ସମ୍ପୂର୍ଣ୍ଣ ଭାବରେ ମାଗଣା ଅଛି, ଏଇଠି ରହିବା ମଧ୍ୟ ମାଗଣା ଅଛି। ତା ସହିତ ଏ ଟ୍ରେନିଂ ଯେଉଁ ପିଲାମାନେ ନେଉଛନ୍ତି ସେ ଟ୍ରେନିଂରେ ସେମାନଙ୍କର କ୍ଲାସରୁମ୍ ଟ୍ରେନିଂ, ତା ସହିତ ଲ୍ୟାବ୍ ପ୍ରାକ୍ଟିକାଲ, ଆଉ ମଧ୍ୟ ଯେଉଁ ଅପରେଟର ଜବ୍ ରୋଲ୍ସ ରହିଛି ଯଥା ଡମ୍ପର ଟିପର ଅପରେଟର ହେଲା, ଏସ୍କାଭେଟର ଅପରେଟର ହେଲା, ଲୋଡର ଅପରେଟର ହେଲା, ଏଇ ଟ୍ରେଡ଼ରେ ଯେଉଁ ଆକ୍ଚୁଆଲ ମେସିନ୍ସ ବା ରିଅଲ ମେସିନ୍ରେ ସେମାନେ ପ୍ରାକ୍ଟିକାଲ କରୁଛନ୍ତି ସେଗୁଡ଼ାକ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମାଗଣା ରହିଅଛି।
0: କେମିତି ସାର୍ ସିଲେକ୍ସନ୍ କରାଯାଉଛି ଏ ପିଲାମାନଙ୍କୁ, ଆମର କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ପିଲାମାନଙ୍କୁ କିପରି ତାଙ୍କୁ ସୁଯୋଗ ଦିଆଯାଉଛି, କିପରି ତାଙ୍କୁ ଏଇ କେନ୍ଦ୍ରକୁ ଅଣାଯାଉଛି ସେ ସମ୍ପର୍କରେ ଟିକେ କହିବେ, ଏବଂ କେତେ ଦିନ ରହିକି ଏମାନେ ଟ୍ରେନିଂ ନେଇପାରିବେ ବା ତା ପାଇଁ କିଛି କ୍ୱାଲିଫିକେସନ୍ ଅଛି କି?
1: ଯେତେବେଳେ ଆମେ ସିଲେକ୍ସନ୍ କଥା କହୁଛେ, ଆମର ଯେତିକି ଖଣି ପ୍ରଭାବିତ ଅଞ୍ଚଳ ଅଛି ବା ଯେଉଁ ଯେଉଁ ବ୍ଲକ୍ସ ଅଛି ସେଇ ବ୍ଲକ୍ସମାନଙ୍କରେ ଆମେ ଟାଇମ୍ ଟୁ ଟାଇମ୍ ବଡ଼ ବଡ଼ ମୋବିଲାଇଜେସନ୍ କ୍ୟାମ୍ପ କରୁଛୁ। ଆମର ଲୋକାଲ ସରପଞ୍ଚ, କମ୍ୟୁନିଟି ଲିଡର୍ସ, ଗାଁର ମୁଖିଆ, ତା ସହିତ ବ୍ଲକ୍ର ବିଭିନ୍ନ ଅଧ୍ୟକ୍ଷମାନଙ୍କ ସହାୟତାରେ ବଡ଼ ମୋବିଲାଇଜେସନ୍ ଏବଂ କାଉନ୍ସିଲିଂ କ୍ୟାମ୍ପ ଆମେ କରୁଛୁ। ସେଇ କାଉନ୍ସିଲିଂ କ୍ୟାମ୍ପରେ ପିଲାମାନଙ୍କୁ ଜଣାଇ ଦିଆଯାଉଛି, ଆଉ ପିଲାମାନେ ଫର୍ମ ଫିଲଅପ୍ କରିକି ସେଇ କାଉନ୍ସିଲିଂ କ୍ୟାମ୍ପକୁ ଆସନ୍ତି। ସେଇ କାଉନ୍ସିଲିଂ କ୍ୟାମ୍ପରେ ଆମମାନଙ୍କ ପ୍ରତିନିଧି ଯାଇକି ପ୍ରତ୍ୟେକ ଜବ୍ ରୋଲ୍ ବିଷୟରେ ସେଠି ସମସ୍ତଙ୍କୁ ବୁଝାଇ ଦିଅନ୍ତି, ଆଉ ଜବ୍ ରୋଲ୍ରେ ଆଡ଼ମିସନ୍ ନେବା ପାଇଁ କ'ଣ କ'ଣ କ୍ରାଇଟେରିଆ ରହିଛି ବା କ୍ୱାଲିଫିକେସନ୍ ରହିଛି ସେଇ ବିଷୟରେ କୁହନ୍ତି। ତା ସହିତ କେଉଁ କେଉଁ ଡକ୍ୟୁମେଣ୍ଟ ବା ପ୍ରମାଣପତ୍ର ଆମକୁ ଦେବାକୁ ପଡ଼େ ସେସବୁ ବିଷୟରେ ବୁଝାଇ ଦିଅନ୍ତି। ତଥା ଯଦି ଆମେ କ୍ୱାଲିଫିକେସନ୍ କଥା ଯଦି ଆମେ ଆଲୋଚନା କରିବା, ତାହେଲେ କ୍ୱାଲିଫିକେସନ୍ରେ ଆମର ପ୍ରଥମେ ବିଭିନ୍ନ ଟ୍ରେଡ୍ ପାଇଁ ବିଭିନ୍ନ କ୍ୱାଲିଫିକେସନ୍ ଥାଇଛି, କିନ୍ତୁ ମୁଖ୍ୟତଃ ଜେନେରାଲ କ୍ୱାଲିଫିକେସନ୍ ଆମେ ପ୍ରାୟତଃ ପ୍ରଥମ ସେ ଖଣି ପ୍ରଭାବିତ ଅଞ୍ଚଳର ହେଇଥିବା ଦରକାର, ମିନିମମ୍ ସେ 10ମ ପାସ୍ କରିଥିବା ଦରକାର, ବୟସ ତାର 18-35 ବର୍ଷ ଭିତରେ ହେଇଥିବା ଦରକାର, ଏବଂ ସେ BPL ବା ଗରିବ ଶ୍ରେଣୀର ପିଲାଟି ହେଇଥିବା ଦରକାର।
0: କେମିତି ତାପରେ ପ୍ଲେସମେଣ୍ଟ କେମିତି ସାର ହେଉଛି?
1: ପ୍ଲେସମେଣ୍ଟ ପାଇଁ ଆମେ ଯେତିକି ଆମର କେଉଁଝର ବା କେଉଁଝର ପାଖାପାଖି ଯେତିକି ଜିଲ୍ଲା ଯେଉଁଥିରେ ବିଭିନ୍ନ ଖଣି ସଂସ୍ଥା ଅଛି ବା ଇଣ୍ଡଷ୍ଟ୍ରିଜ୍ ଅଛି, ଟେକ୍ନିକାଲ ଯେମିତିକି ଆଇରନ୍ ଇଣ୍ଡଷ୍ଟ୍ରି ହେଲା, ଷ୍ଟିଲ୍ ଇଣ୍ଡଷ୍ଟ୍ରି ହେଲା, ଏହିସବୁ ଇଣ୍ଡଷ୍ଟ୍ରିମାନଙ୍କର ଯେଉଁ HR ଆଉ ଯେଉଁ ମ୍ୟାନ୍ ପାୱାର ସେଇଥିରେ ପ୍ରୋଭାଇଡ଼ କରୁଛନ୍ତି ସେଇ କମ୍ପାନିଜମାନଙ୍କ ସହିତ ଆମେ ଯୋଗାଯୋଗ କରୁଛୁ। ଯୋଗାଯୋଗ କଲାପରେ ସେଇ କମ୍ପାନୀର ବିଭିନ୍ନ HR ପର୍ସନ୍ମାନେ ସେମାନେ ଆସିକି ଆମର ଏଇ ସେଣ୍ଟର ମଧ୍ୟରେ ଯେଉଁ ପିଲାମାନେ ଅଲରେଡ଼ି ସାର୍ଟିଫାଏ ହୋଇସାରିଛନ୍ତି ତାଙ୍କର ଇଣ୍ଟରଭ୍ୟୁ ପ୍ରୋସେସ୍ ଯାହା ଅଛି ସେଇ ଇଣ୍ଟରଭ୍ୟୁ ପ୍ରୋସେସ୍ ଏଇଠି ଟ୍ରେନିଂ ସେଣ୍ଟର ସେମାନେ କମ୍ପ୍ଲିଟ୍ କଲାପରେ

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ, ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात।
4: श्रोता मैंने सुनुचंती कार्यक्रम इंद्रधनु आकाशवाणी केन्द्र केन्द्ररु। इंद्रधनु परवर्ती गीत बाबुल सुप्रियो कंठरे प्रियार पाउजी एल्बम रू।

0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀର ପରିସରକୁ ଯୁବ ବନ୍ଧୁମାନଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ, 90 ବର୍ଷରେ ଆକାଶବାଣୀ ପହଞ୍ଚିଛି। ଏହି 90 ଦଶକ ମଧ୍ୟରେ ଆକାଶବାଣୀ ପରିବର୍ତ୍ତିତ ହୋଇଛି ରାଷ୍ଟ୍ରୀୟ ସ୍ୱର ରୂପେ, କିନ୍ତୁ ଆକାଶବାଣୀ 1936 ମସିହାରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ନାମରେ। ବିଧିବଦ୍ଧ ଭାବରେ ନାମିତ ହୋଇଥିଲା ଅଲ୍ ଇଣ୍ଡିଆ ରେଡ଼ିଓ, ଆଉ ଛାପ ରଖିଥିଲା ବିଶ୍ୱର ଗୋଟିଏ ବଡ଼ ପ୍ରସାରଣ ସଂସ୍ଥା ଭାବରେ। ଆକାଶବାଣୀର ନାମ କିନ୍ତୁ ଦିଆଯାଇଥିଲା 1956 ମସିହାରେ।

ବହୁଜନ ହିତାୟ ବହୁଜନ ସୁଖାୟ, ବହୁତ ଲୋକଙ୍କର ହିତ ସାଧନ ଓ ବହୁତ ଲୋକଙ୍କର ଖୁସି ପାଇଁ କାମ କରୁଥିବା ଆକାଶବାଣୀ ଏବେ ପହଞ୍ଚିଛି ଡିଜିଟାଲ ମାଧ୍ୟମରେ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଆମେ ଆଜି ଶୁଣିପାରୁଛନ୍ତି ଯେକୌଣସି ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ। ଗୋଟିଏ ଦେଶର ଆତ୍ମା ହେଉଛି ତା'ର ଆକାଶବାଣୀ। ଗପ, କାହାଣୀ, ମନୋରଞ୍ଜନ, ବୌଦ୍ଧିକତାର ବିକାଶ, ସହଯୋଗୀର ଆତ୍ମୀୟତା ସବୁ ଦେଇଛି ଆକାଶବାଣୀ। ଯୋଡ଼ିଛି ଆମକୁ ପୂର୍ବରୁ ପଶ୍ଚିମକୁ, ଉତ୍ତରରୁ ଦକ୍ଷିଣକୁ, ଯୋଡ଼ିଛି ଶିଶୁ କିଶୋରଙ୍କୁ, ଯୋଡ଼ିଛି ଯୁବ ସମାଜକୁ, ଯୋଡ଼ିଛି ମହିଳାଙ୍କୁ, ଆଉ ଯୋଡ଼ିଛି ବୟସ୍କ ନାଗରିକଙ୍କୁ।

ଯୁବ ବନ୍ଧୁମାନଙ୍କ ପାଇଁ ଆକାଶବାଣୀ ଦେଇଛି ଶିକ୍ଷା, ସୂଚନା ଓ ମନୋରଞ୍ଜନର ଆଧାର। ଯୁବ ବନ୍ଧୁମାନଙ୍କ ପାଇଁ ଆକାଶବାଣୀ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଆମର ଏ ଯୁବବାଣୀ କାର୍ଯ୍ୟକ୍ରମରେ ଯୁବବନ୍ଧୁମାନେ ପାଇଛନ୍ତି ଅନେକ ସୁଯୋଗ। ଆକାଶବାଣୀ ସୃଷ୍ଟି କରିଛି ଅନେକ ସଙ୍ଗୀତଜ୍ଞ, ଗୀତିକାର, ଗାୟକ ଆଉ ଅନେକ ଟ୍ୟାଲେଣ୍ଟକୁ ରୂପାୟିତ କରିଛି ଆକାଶବାଣୀ। ୟୁଥ୍ କୁଇଜ୍, କ୍ୟାରିୟର ଗାଇଡାନ୍ସ, ମିଡିଆ ଟ୍ରେନିଂ ପ୍ରୋଗ୍ରାମ ଏସବୁ ମଧ୍ୟ ଯୁବବନ୍ଧୁମାନେ ପାଇଛନ୍ତି ଆକାଶବାଣୀ ମାଧ୍ୟମରେ। ଏ ଆକାଶବାଣୀ ଏମିତି ଆମ ସାଙ୍ଗରେ ଥାଉ, ଏହା ହିଁ କାମନା।

ଶ୍ରୋତା ବନ୍ଧୁ, ଆସନ୍ତାକାଲି ଅର୍ଥାତ୍ ମେ ମାସର 20 ତାରିଖ ୱାର୍ଲଡ ବି ଡେ ବା ବିଶ୍ୱ ମହୁମାଛି ଦିବସ। ଏ ବର୍ଷର ବିଶ୍ୱ ମହୁମାଛି ଦିବସର ବିଷୟ ହେଉଛି ବି ଟୁଗେଦର ଫର୍ ପିପୁଲ୍ ଆଣ୍ଡ ପ୍ଲାନେଟ୍। ପରାଗ ସଙ୍ଗମ କରାଉଥିବା ଜୀବମାନଙ୍କର ପ୍ରାଧାନ୍ୟ ଯେ କେତେ ତାହା ସହଜରେ ଅନୁମୟ। ଏହି ପରାଗ ସଙ୍ଗମ ହିଁ ବିଶ୍ୱର ଖାଦ୍ୟ ସୁରକ୍ଷା, ଜୈବ ବିବିଧତା ଏବଂ ସ୍ଥାୟୀ କୃଷିକୁ ପରିଚାଳନା କରେ। ଏହି ଦିବସ ପାଳନର ଉଦ୍ଦେଶ୍ୟ ମହୁମାଛିର ଅବଦାନ ଉପରେ ସଚେତନତା ସୃଷ୍ଟି କରିବା, ମହୁମାଛି ଭଳି ଛୋଟିଆ ଜୀବଟିଏ କିପରି ମଣିଷ ଏବଂ ପୃଥିବୀକୁ ସ୍ୱଚ୍ଛ ରଖିବାରେ ସହାୟକ ହେଉଛି ତାହା ଜାଣିବା।

ମହୁ ଚାଷ ବା ବି କିପିଂ ମଧ୍ୟ ବେକାରୀ ସମସ୍ୟାର ଦୂରୀକରଣ କରେ। ଏହା ପାଇଁ ଅନେକ ସରକାରୀ ଯୋଜନା ଆମ ସରକାର ପ୍ରଣୟନ କରିଛନ୍ତି। ତା ମଧ୍ୟରୁ କେତେଗୁଡ଼ିଏ ହେଲା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ଏଥିରେ କୃଷକମାନଙ୍କୁ ମହୁ ଚାଷ ପାଇଁ ପ୍ରୋତ୍ସାହିତ କରିବା ପାଇଁ ପୁଞ୍ଜି ପ୍ରଦାନ କରାଯାଏ। ସିଏମ୍ କିଷାନ ଯୋଜନା, ଏହି ଯୋଜନାରେ ଭୂମିହୀନ କୃଷକମାନଙ୍କୁ ମହୁ ଚାଷ ପାଇଁ 12,500 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଜାତୀୟ ମହୁମାଛି ପାଳନ ବା ମଧୁ ମିଶନ, ଏଥିରେ ମଧୁ ବିପ୍ଳବ ପାଇଁ ତାଲିମ ଏବଂ ବୈଜ୍ଞାନିକ ପ୍ରଣାଳୀରେ ମହୁଚାଷ ପାଳନର ଦକ୍ଷତା ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶରେ ସହାୟତା ମିଳେ।

ତେବେ ଶ୍ରୋତାବନ୍ଧୁ, ଯୁବବାଣୀର ପରିସରରୁ ଆଜି ପାଇଁ ଏତିକି। ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନରେ ଥିଲି ମୁଁ କୁମୁଦିନୀ। ଆଜି ପାଇଁ ରହୁଛି, ନମସ୍କାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କେନ୍ଦୁଝର ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଟିକିଏ ପରେ।

ଆକାଶବାଣୀ କେନ୍ଦୁଝର ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ବାଜିବାକୁ ଯାଉଛି। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ।

ଶ୍ରୋତାବନ୍ଧୁ, ଚଳିତ ଅଧିବେଶନରେ ଆଉ ଅଳ୍ପ ସମୟ ପରେ 6:02 ପ୍ରଚାର କରିବୁ କାର୍ଯ୍ୟକ୍ରମ ବନ ସୁରଭି। ଆଦିବାସୀ ସଙ୍ଗୀତର ଏହି କାର୍ଯ୍ୟକ୍ରମରେ ଆଜି ଶୁଣିବେ ଜୁଆଙ୍ଗ ଗୀତ। ପରିବେଷଣ କରିବେ ଶିଳ୍ପୀ କୁଶଧର ଜୁଆଙ୍ଗ ଏବଂ ସାଥୀ। ରାତି 7:00 ଆଲବମ୍ ଗୀତ, 7:30 ଆମ ଚାଷବାସ କାର୍ଯ୍ୟକ୍ରମ। ଆଜିର ଆମ ଚାଷବାସ କାର୍ଯ୍ୟକ୍ରମରେ ଶୁଣିବା ଆଲୋଚନା, ପନିପରିବାର ରୋଗପୋକ ପ୍ରତିକାର ଓ ନିୟନ୍ତ୍ରଣ। ରାତି 8:00 ଚଳଚ୍ଚିତ୍ର ସଙ୍ଗୀତ, 8:15 କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ପ୍ରଚାରିତ ହେବ। ରାତି 10:00 ଲୋକଗୀତର କାର୍ଯ୍ୟକ୍ରମ। ଆଜିର ଲୋକଗୀତରେ ଶୁଣିବେ କୀର୍ତ୍ତନ। ପରିବେଷଣ କରିବେ ଶିଳ୍ପୀ ଚିନ୍ତାମଣି ସାହୁ ଏବଂ ସାଥୀ। କାର୍ଯ୍ୟକ୍ରମ ସିନେ ତରଙ୍ଗ ପ୍ରଚାରିତ ହେବ ରାତି 10:30। ଅଧିବେଶନର ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ। ଏଇ ଥିଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ କେନ୍ଦୁଝର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣନ୍ତୁ ଜୁଆଙ୍ଗ ଗୀତ। ପରିବେଷଣ କରୁଛନ୍ତି ଶିଳ୍ପୀ କୁଶଧର ଜୁଆଙ୍ଗ ଏବଂ ସାଥୀ।

0: ଶୁଣିଲେ ଜୁଆଙ୍ଗ ଗୀତ। ପରିବେଷଣ କଲେ ଶିଳ୍ପୀ କୁଶଧର ଜୁଆଙ୍ଗ ଏବଂ ସାଧୀ। ବନସୁରଭି କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ସନ୍ଧ୍ୟା 6:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀ ରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।
1: ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 22ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 22ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଖାଉଛନ୍ତି, ଯାହାଦ୍ୱାରା ବ୍ୟକ୍ତିଗତ ସ୍ତରରେ ଆର୍ଥିକ ଲାଭ ହେବା ସହ ଦେଶର ଆର୍ଥିକ ପ୍ରଗତିରେ ଏହା ସହାୟକ ହେଉଛି। ବିଶେଷ କରି ଏହି ମହୁମାଛି ଆମ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଏକ ବଡ଼ ମାଧ୍ୟମ। ଏହାର ସୁରକ୍ଷା ଆମମାନଙ୍କର ଦାୟିତ୍ୱ। ଏହି ଅବସରରେ ଆଜି ରହିଛି ଆଲୋଚନା, ମହୁମାଛି ପାଳନ, ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ପ୍ରଫେସର ଅଜୟ କୁମାର ପାତ୍ର।
1: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆହ୍ୱାନ ଘର ଘର ମେ ଦେଶୀ, ଆଉ ଏବେ ଯେଉଁ ନିକଟରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି ଦେଶବାସୀଙ୍କ ପ୍ରତି ମିତବ୍ୟୟ ହବା ସଞ୍ଚୟ କରିବା, ଏଥିରୁ ବୁଝାଯାଏ ମାନ୍ୟବର ପ୍ରଧାନମନ୍ତ୍ରୀ ଆମ ଦେଶବାସୀଙ୍କୁ ମିତବ୍ୟୟ ହେବା ପାଇଁ କହୁଛନ୍ତି ଏବଂ ନିଜ ଚେଷ୍ଟାରେ ନିଜ ଗୋଡରେ ଠିଆ ହୋଇ କୌଣସି କାର୍ଯ୍ୟ କରିବା ପାଇଁ କହୁଛନ୍ତି। ତାର ଅର୍ଥ ହେଲା ଆମେ ଅନ୍ୟ ଦେଶ ଉପରେ ବା ଅନ୍ୟ କାହାରି ଉପରେ ନିର୍ଭର ନ କରି ଆମେ ନିଜ ଗୋଡରେ ଠିଆ ହେବା। ଆଜି ଯେଉଁ ଆଲୋଚ୍ୟ ବିଷୟ ଅଛି ମହୁମାଛି, ଇଏ ଗୋଟିଏ ମଧ୍ୟ ସେଇ ମାନେ ଉନ୍ନତମୂଳକ କାର୍ଯ୍ୟ, ଯାହାଦ୍ୱାରା କି ସ୍ୱଚେଷ୍ଟାରେ ସେମାନେ ନିଜର ସବୁକିଛି ଖର୍ଚ୍ଚ ସେମାନେ ତୁଳେଇ ପାରିବେ। ଆମ ପୃଥିବୀର ଅଭିବୃଦ୍ଧି ମୁଖ୍ୟତଃ ନିର୍ଭର କରେ ସବୁଜ ଉଦ୍ଭିଦ ଉପରେ, ଏବଂ ଏହି ସବୁଜିମାର ମୂଳରେ ରହିଛି ମହୁମାଛି। କାରଣ ମହୁମାଛି ହଉଛି ଦୁଇ ପ୍ରକାର, ଏପିସ୍ ମେଲିଫେରା ଆଉ ଏପିସ୍ ଇଣ୍ଡିକାସ୍। ପରାଗ ସଙ୍ଗମରେ ମହୁମାଛିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଙ୍ଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଇପାରୁଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ମହୁମାଛି ହେଉଛି ଏକମାତ୍ର ପତଙ୍ଗ ଯାହାଦ୍ୱାରା ଆମେ ପ୍ରାକୃତିକ ପ୍ରସ୍ତୁତ ଖାଦ୍ୟ ପାଇଥାଉ। ଜୀବନର ସୁଦୀର୍ଘ ଇତିହାସରେ ପ୍ରାୟ ଏକା ସମୟରେ ମହୁମାଛି ଓ ସପୁଷ୍ପକ ଉଦ୍ଭିଦର ଉଦ୍ଭବ ଘଟିଛି। ଏହି ଉଭୟ ଗୋଷ୍ଠୀ ପରସ୍ପର ଉପରେ ନିର୍ଭରଶୀଳ। ମହୁମାଛି ଗୋଷ୍ଠୀରେ ରହେ ଏବଂ ଏହାର ବସା ମହୁଫଣା ଭାବେ ସୁପରିଚିତ। ଏଥିରେ ମହୁସିଠା, ଯାହାକୁ ଆମେ କହୁ ଇଂଲିଶରେ ୱାକ୍ସ, ନିର୍ମିତ ଅସଂଖ୍ୟ ଷଡ଼ଭୁଜାକାର କୋଠରୀ ଥାଏ। ଏ ପ୍ରକାର କୋଠରୀ ନିର୍ମାଣ ପାଇଁ କମ୍ ମହୁସିଠା ଆବଶ୍ୟକ ହେବା ସହ ଏଥିରେ ବିଭିନ୍ନ କାର୍ଯ୍ୟ ପାଇଁ ଅଧିକ ସ୍ଥାନ ମିଳିଥାଏ। ଗୋଲାକାର ତ୍ରିଭୁଜାକାର ବା ଚତୁର୍ଭୁଜାକାର ଘର ପାଇଁ ଅଧିକ ମହୁସିଠା ଦରକାର ହୋଇଥାଏ ଓ ଏ ସବୁଥିରେ କମ୍ ସ୍ଥାନ ଥାଏ। ସାଧାରଣତଃ ଗୋଟିଏ ମହୁଫଣାରେ ପ୍ରାୟ 50,000-60,000 ମହୁମାଛି ବାସ କରନ୍ତି। ଏମାନେ ସାଧାରଣତଃ 3 ପ୍ରଥମେ ହେଲା ରାଣୀ ମହୁମାଛି, କର୍ମୀ ମହୁମାଛି ଏବଂ ଡ୍ରୋନ୍ ମହୁମାଛି। ଗୋଷ୍ଠୀରେ ଗୋଟିଏ ମାତ୍ର ରାଣୀ ମହୁମାଛି ଥାଏ ଏବଂ ଡିମ୍ବ ଦେବା ଦିନକୁ ପ୍ରାୟ 25,000 ଡିମ୍ବ ଦେବା ସହ ମହୁଫଣାର ପରିଚାଳନା ଦାୟିତ୍ୱ ରାଣୀ ଉପରେ ଥାଏ। ଏହାର ଆୟୁଷ ପ୍ରାୟ 5। କର୍ମୀ ମହୁମାଛିଙ୍କ ସଂଖ୍ୟା ଖୁବ୍ ଅଧିକ। ମହୁଫଣାକୁ ସଫା ରଖିବା, ଏହାକୁ ବାୟୁ ଯୋଗାଇବା, ଆବଶ୍ୟକ ସ୍ଥଳେ ଡିମ୍ବକୁ ଖାଦ୍ୟ ରୂପେ ରୟାଲ ଜେଲି ଯୋଗାଇ ସେଥିରୁ ରାଣୀ ମହୁମାଛିର ବିକାଶ କରାଇବା, ପୁଷ୍ପରସ ତଥା ଖାଦ୍ୟ ସଂଗ୍ରହ ଓ ମହୁ ପ୍ରଭୃତି ପରି ଯାବତୀୟ କାର୍ଯ୍ୟ କ୍ରମାଗତ ଭାବେ କରିଥାନ୍ତି। ସେମାନଙ୍କର ଆୟୁଷ ପ୍ରାୟ 5-6 ମାତ୍ର। ଏହି ଅବୈଧ ଭିତରେ ଗୋଟିଏ କର୍ମୀ ପ୍ରାୟ 1 ମହୁ ପ୍ରସ୍ତୁତ କରିଥାଏ। ଡ୍ରୋନ୍ ମହୁମାଛି କର୍ମୀ ଠାରୁ ସାମାନ୍ୟ ବଡ଼, କିନ୍ତୁ ସେମାନଙ୍କର ସଂଖ୍ୟା କମ୍ ଓ କାର୍ଯ୍ୟ ମଧ୍ୟ ସୀମିତ। ଖାଇବା ଓ ନିଶେଚନ ସମାୟନ ପାଇଁ ଶୁକ୍ରାଣୁ ଦାନ କରିବା ହେଉଛି ସେମାନଙ୍କର କାର୍ଯ୍ୟ। ସେମାନଙ୍କର ଆୟୁଷ ପ୍ରାୟ 3। ସୁତରାଂ ମହୁମାଛିର ଗୋଷ୍ଠୀ ଜୀବନରେ ସୁସ୍ପଷ୍ଟ ଶ୍ରମ ବିଭାଜନ ଦେଖାଯାଏ, ଯାହା ମଣିଷ ସମାଜରେ ଥିବା ବିଭାଜନ ସହ କେତେକାଂଶରେ ତୁଳନୀୟ। ମହୁମାଛିଙ୍କ ଠାରେ ଅତି ଉଚ୍ଚକୋଟୀର ଯୋଗାଯୋଗ ସାମର୍ଥ୍ୟ ରଖାଯାଇଥାଏ। ଏଥିରେ ଫେରମନ ଭୂମିକା ରହିଛି। ମହୁମାଛିଙ୍କ ଖାଦ୍ୟ ହେଉଛି ପରାଗରେଣୁ ଓ ସୁପ୍ରସ୍ତୁତ ମହୁ। ସେମାନେ ଆବଶ୍ୟକତା ଠାରୁ 3-4 ଅଧିକ ମହୁ ପ୍ରସ୍ତୁତ ସଞ୍ଚୟ କରିଥାନ୍ତି। ମହୁର ବହୁବିଧ ଔଷଧୀୟ ବ୍ୟବହାର ରହିଛି। କଟା ତଥା ପୋଡ଼ା ଘା ଶୁଖାଇବା, ହଜମ ଶକ୍ତି ବଢ଼ାଇବା, ଶକ୍ତି ବୃଦ୍ଧି ଆଦିରେ ଏବଂ ପୁତିଘ୍ନ ଆଣ୍ଟିସେପ୍ଟିକ ଭାବେ ଏହା ବ୍ୟବହୃତ। ଏହା ପ୍ରସାଧନ ସାମଗ୍ରୀ ଭାବେ ମଧ୍ୟ କାମ ଦିଏ। କୁହାଯାଏ ଯେ କ୍ଲିଓପାଟ୍ରାଙ୍କ ଦୈନନ୍ଦିନ କାର୍ଯ୍ୟରେ ମହୁ ଏକ ମୁଖ୍ୟ ଉପାଦାନ ଥିଲା। ମହୁମାଛି ବିଶ୍ୱର ମଧ୍ୟ ଔଷଧୀୟ ଗୁଣ ଅଛି। ସନ୍ଦୀପ ପ୍ରଦାହ, ଗଣ୍ଠିବାତ, ସ୍ନାୟୁବିକ ବ୍ୟଥା, ପେଶୀକୁ ପୀଡ଼ା କମେଇବା, ପେଶୀ ରୋଗ ଭଲ କରାଇବା, ଶୁଭଶିଷ ଆଦିରେ ଏହା ଅତ୍ୟନ୍ତ ଉପଦେୟ। ଜୀବ ଜଗତରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଏହାର ବିବିଧ ବିଶେଷତ୍ୱକୁ ବିଚାରକୁ ନେଇ ଲଣ୍ଡନର ରିୟାଲ ଜିଓଗ୍ରାଫିକାଲ ସୋସାଇଟି ଏବଂ ଦି ଆର୍ଥ ୱାର୍ଥ ଇନଷ୍ଟିଚ୍ୟୁଟ ତରଫରୁ ଏହାକୁ ପୃଥିବୀର ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଜୀବ ବୋଲି କୁହାଯାଇଅଛି। ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ ପିପାଲିକା ବିଶାରଦ ତଥା ପରିବେଶବିତ୍ ଇଓ ଉଲିସଙ୍କ ମତ ପ୍ରଣିଧାନ ଯୋଗ୍ୟ। ସେ କହିଛନ୍ତି ପରିବେଶ ପ୍ରତି ପ୍ରତ୍ୟେକ ଜୀବର କିଛି ନା କିଛି ଅବଦାନ ରହିଛି। ଭାରସାମ୍ୟ ରକ୍ଷା କରିବାରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପରାଗ ସଙ୍ଗମ କରି

0: ଫୁଲର ବୈବିଧତା ବଢ଼ାଇବା ଏବଂ ଫଳ ପନିପରିବାରେ ସାହାଯ୍ୟ କରିବା, ଏହା ହେଉଛି ମହୁମାଛିର ମୁଖ୍ୟ ଅବଦାନ ଅଟେ। ତେଣୁ ଯଦି ମଣିଷ ଏଇ ପରିବେଶର ଭାରସାମ୍ୟ ରକ୍ଷା ନ କରେ ଏବଂ ମହୁମାଛିର ଜୀବନ ଚକ୍ରକୁ ଠିକ ଭାବରେ ଚଳାଇବାରେ ସାହାଯ୍ୟ ନ କରେ, ତାହେଲେ ଭବିଷ୍ୟତରେ ହୁଏତ ମହୁମାଛି ଲୋପ ପାଇଯିବାର ଆଶଙ୍କା ରହିଛି। କେବଳ ମଣିଷ ଜାତି ବଞ୍ଚି ରହିଲେ ହେବ ନାହିଁ, ମଣିଷ ଜାତି ସହିତ ଅନ୍ୟାନ୍ୟ ଜୀବଜଗତ ବା ଜୀବଜନ୍ତୁ ମଧ୍ୟ ବଞ୍ଚିବା ନିହାତି ଦରକାର। ତେଣୁ ୱିଲସନ୍ ଚରମବାଣୀ ସ୍ୱାଇଁ କହିଛନ୍ତି ଯେ ମଣିଷ ଜାତିର ବିଲୁପ୍ତି ଘଟିଲେ ଜୀବମଣ୍ଡଳର କୌଣସି କ୍ଷତି ହେବ ନାହିଁ, ଅନ୍ୟ ସମସ୍ତ ଜୀବ ଶାନ୍ତିରେ ରହିବେ। ସମସ୍ତ ମଣିଷ ଜାତି ପାଇଁ ଏହା ଏକ ଚେତାବାନୀ, କିନ୍ତୁ ଆମେ ଏଠି ମନେ ରଖିବା ଉଚିତ ଯେ ମଣିଷ ବଞ୍ଚୁ ଏବଂ ସମସ୍ତ ଜୀବଜଗତ ମଧ୍ୟ ବଞ୍ଚୁ। ଆଉ ଗୋଟିଏ କଥା ମୁଁ କହିବାକୁ ଚାହେଁ ଯେ ସାମଗ୍ରିକ ଭାବେ ବିଭିନ୍ନ ଜାତିର ମଧୁପଙ୍କୁ ବିଚାରକୁ ନେଲେ ଜଣାଯାଏ ଯେ ଜଙ୍ଗଲ କ୍ଷୟ, ମଧୁକୋଷ ବା ମହୁ ଘର ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ଉପଲବ୍ଧ ହେବା, ପର୍ଯ୍ୟାପ୍ତ ପରିମାଣର ଫୁଲର ଅଭାବ, ଏକ ପାଉଣ୍ଡ ମହୁ ପ୍ରସ୍ତୁତି ପାଇଁ ପ୍ରାୟ 2 ନିୟୁତ ଫୁଲର ରସ ସଂଗ୍ରହ କରିବାକୁ ପଡିଥାଏ ଓ 1,44,000 କିଲୋମିଟର ଦୂରତ୍ୱ ଅତିକ୍ରମ କରିବାକୁ ମହୁମାଛିକୁ ପଡିଥାଏ। ଏଇଥିରୁ ଜଣାଯାଏ ଯେ ମହୁମାଛି ମହୁ ସଂଗ୍ରହ କରିବାରେ କେତେ କଷ୍ଟ କରନ୍ତି ଏବଂ ମଣିଷ ଜାତି ପ୍ରତି ତାଙ୍କର ଅବଦାନ ଅତ୍ୟନ୍ତ ଅତୁଳନୀୟ। ପରିବର୍ତ୍ତନ ଓ ମୋବାଇଲ ଟାୱାର ନିର୍ମାଣ ଆଦି କାରଣରୁ ବିଭିନ୍ନ ଜାତିର ମହୁମାଛି ସଂଖ୍ୟା କମ୍ ହେବାରେ ଲାଗିଛି। ପ୍ରକାଶ ଥାଉକି ମୋବାଇଲ ଫୋନ ତରଙ୍ଗ ଦ୍ୱାରା ମହୁମାଛିଙ୍କ ଗତିବିଧି ଗୁରୁତ୍ୱ ଭାବେ ପ୍ରଭାବିତ ହୋଇଥାଏ। ଏଥିଯୋଗୁଁ ସେମାନେ ଅଧିକ ଶବ୍ଦ କରନ୍ତି ଏବଂ ମହୁମାଛିଙ୍କୁ ଆସନ୍ନ ବିପଦ ସମ୍ପର୍କରେ ସଂକେତ ମଧ୍ୟ ଦେଇଥାନ୍ତି। ପରାଗ ସଂଗମ ପତଙ୍ଗ ଗୋଷ୍ଠୀର ଭୂମିକା ବିଷୟରେ ସମସ୍ତେ ଉଣା ଅଧିକ ପରିଚିତ। ଏଥିରୁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ମହୁମାଛି, କାରଣ କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଂଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଉଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ଯଦି ମହୁମାଛି ଲୋପ ପାଏ ତାହେଲେ ମଣିଷ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶକୁ ହାତରେ ଗ୍ରହଣ କରି ବିଚାର କରି ଆମେ ମହୁମାଛି ଭଳି ଅନେକ କୁଟୀର ଶିଳ୍ପକୁ ଆଗେଇ ନେବା ଉଚିତ। ମହୁମାଛି ଚାଷ କରି ଜଣେ ବ୍ୟକ୍ତି ବର୍ଷକୁ ପ୍ରାୟ ଅତି କମ୍ରେ 3-4 ଲକ୍ଷ ଟଙ୍କା ଆୟ କରିପାରିବେ ଏବଂ ନିଜର ପରିବାର ପୋଷଣ କରିପାରିବେ। ଏତଦ୍ବ୍ୟତୀତ ଯେକୌଣସି ବ୍ୟକ୍ତି ଚାହିଁଲେ, ଚାକିରିଆ ହଉ ବା ଚାକିରି ନଥାଉ, ସେମାନେ ଯଦି ଚାହିଁବେ ନିଜ ଘରେ ମହୁ ଚାଷ କରିପାରିବେ। ଏଥିପାଇଁ ଅତ୍ୟନ୍ତ ସରଳ ସୁବିଧା ରହିଛି ଏବଂ ସରକାରଙ୍କ ତରଫରୁ ଅନେକ ପରିମାଣରେ ସାହାଯ୍ୟ ଋଣ ମଧ୍ୟ ଦିଆଯାଉଛି। ମହୁ ଗୋଟିଏ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଏବଂ ଏହା ମଧ୍ୟ ସମସ୍ତଙ୍କ ପାଇଁ ଉପାଦେୟ। ମହୁରୁ ବିଭିନ୍ନ ପ୍ରକାର ପଦାର୍ଥ ତିଆରି ହେଇପାରେ। ତେଣୁ ଘରେ ବାହାରେ ବଗିଚାରେ ମହୁ ଚାଷ କରି ଲାଭବାନ ହେବା ଉଚିତ ଏବଂ ସାଧାରଣତଃ ଆମେ ଘରେ ମହୁମାଛି ଯେଟା କହୁଛେ ଏପିସ୍ ଇଣ୍ଡିକାସ୍ ବା ଏପିସ୍ ମିଲିଫେରା, ଏଇ 2 ପ୍ରକାର ଶ୍ରେଣୀର ମହୁମାଛି ଆଣି ଚାଷ କରିବା ଉଚିତ ଏବଂ ଏହା ମହୁବାକ୍ସ ମାଧ୍ୟମରେ ହେଇପାରିବ ଏବଂ ଏହି ମହୁବାକ୍ସ ମଧ୍ୟ ସରକାର ବିନା ଟଙ୍କାରେ ସେମାନେ ଯୋଗାଇ ଦେଉଛନ୍ତି ଏବଂ ସେମାନଙ୍କର ଯେଉଁ ଅଛନ୍ତି ମହୁମାଛି ବିଶେଷଜ୍ଞ ସେମାନେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ତେଣୁ ମହୁ ଗୋଟିଏ ଅତ୍ୟନ୍ତ ସୁବିଧାଜନକ ସରଳ ସାବଲୀଳ ବ୍ୟବସାୟ ଅଟେ। ମହୁମାଛି ଥରେ ପରିବେଶ ସହିତ ଖାପ ଖୁଆଇଗଲେ ଏବଂ ତା ପାଇଁ ସୁନ୍ଦର ପରିବେଶ ବା ତା ପାଇଁ ସୁନ୍ଦର ଘରଟି ତିଆରି ହୋଇଗଲେ ସେ ନିଜ ଚେଷ୍ଟାରେ ତା ନିଜର ଘରର ଉନ୍ନତି କରେ ଏବଂ ନିଜ ଚେଷ୍ଟାରେ ଖାଦ୍ୟ ସଂଗ୍ରହ କରେ, ନିଜ ଚେଷ୍ଟାରେ ଖାଦ୍ୟ ତିଆରି କରେ, ନିଜ ଚେଷ୍ଟାରେ ଖାଦ୍ୟ ମଧ୍ୟ ଦାନ କରେ। ତେଣୁ ମହୁମାଛି ଚାଷ କରି ଆମେ ଆମର ଆର୍ଥିକ ଦୁରବସ୍ଥାକୁ ଆମେ ସୁଧାରି ପାରିବା ଏବଂ ପ୍ରଗତି ପଥେ ମଧ୍ୟ ଦେଶ ଆଗେଇ ଚାଲିବ ଏବଂ ସମସ୍ତେ ଏଇଭଳିଆ ପଦ୍ଧତିକୁ ଅନୁସରଣ କରି ନିଜର ଜୀବିକା ନିର୍ବାହ ସୁନ୍ଦର ଭାବରେ କରିପାରିବେ। ତେଣୁ ମହୁମାଛି ଭଳି ଏକ ମୂଲ୍ୟବାନ ପତଙ୍ଗକୁ ଆମେ ସବୁବେଳେ ସୁରକ୍ଷା ଦେବା ଉଚିତ। ସେଥିପାଇଁ ଜଙ୍ଗଲ ରହିବା ଦରକାର, ସେଥିପାଇଁ ଛାତ ଉପରେ ପରିବା ଚାଷ ହେବା ଦରକାର। ଆମେ ଏଇଭଳି ଗୋଟିଏ ସୁନ୍ଦର ଏବଂ ଉପାଦେୟ ମୂଲ୍ୟବାନ ଚାଷକୁ ଆପଣେଇ ଅତି ସହଜରେ ଆମେ ନିଜକୁ ଜଣେ ଭାରତୀୟ ବୋଲି ଗର୍ବ ଅନୁଭବ କରିପାରିବା ଏବଂ ଆମର ଅବଦାନ ରହିବ ଦେଶର ଆର୍ଥିକ ଉନ୍ନତି ପ୍ରତି।
1: ଶୁଣୁଥିଲେ ଆଲୋଚନା ମହୁମାଛି ପାଳନ ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର ଅଜୟ କୁମାର ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା,

0: ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: एक जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते हैं। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। एक जून से 15 जून तक सोचा, दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। आईडी तेजी से अब बनाने का काम चल रहा है। फार्मर आईडी का मतलब है किसान के सारा विवरण एक ही जगह आ जाए, उसके पास जमीन,

0: ଶୁଣିଲେ କେତୋଟି ଆଲବମ୍ ଗୀତ। ଆଜିର ଆଲବମ୍ ଥିଲା ଅଳ୍ପ ଅଳ୍ପ କଥା। କଣ୍ଠଶିଳ୍ପୀ ଥିଲେ ଇରା ମହାନ୍ତି, ମହମ୍ମଦ ଅଜିଜ ଏବଂ ନିବେଦିତା। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ସରିତା ସାହୁ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1-15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନମାର୍କର କୋପେନହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ 5 ବର୍ଷ ମଧ୍ୟରେ ଏହି ଅଞ୍ଚଳ ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।
2: 19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ। ବସ୍ତର କେ ସାତ ଜିଲ୍ଲେ କୁ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ।
1: ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତିଶଗଡ଼ ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଏହି ରାଜ୍ୟଗୁଡ଼ିକର ପୁଲିସ୍ ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବନ୍ଧ୍ୟାକରଣ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏହାକୁ ପ୍ରତ୍ୟାହାର ନେଇ ହୋଇଥିବା ଆବେଦନଗୁଡ଼ିକୁ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଆଞ୍ଜାରିଆଙ୍କ ପୀଠ ଖାରଜ କରିଦେଇଛନ୍ତି। ମଣିଷ ଜୀବନ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୂରାରୋଗ୍ୟ ବ୍ୟାଧିଗ୍ରସ୍ତ ଏବଂ ପାଗଳ କୁକୁରଙ୍କ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ସ୍ଥଳେ ପୌର ସଂସ୍ଥାଗୁଡ଼ିକ ସେହି ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ପାଇଁ ଇଚ୍ଛା ମୃତ୍ୟୁର ଆଶ୍ରୟ ନେଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବାରମ୍ବାର କୁକୁର କାମୁଡ଼ା କିମ୍ବା କୁକୁରଙ୍କର ଆକ୍ରମଣ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ିଥାଏ। ନୂଆଦିଲ୍ଲୀରେ ପିଲାମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ କୁକୁର କାମୁଡ଼ାଜନିତ ରୋଗ ଭୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଗତ ବର୍ଷ ଜୁଲାଇ 28 ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଛନ୍ତି କୁକୁର କାମୁଡ଼ାଜନିତ ବିପଦରୁ ମୁକ୍ତ ଭାବରେ ସମାଜରେ ଚଳପ୍ରଚଳ କରିବା ତଥା ସମ୍ମାନର ସହିତ ସମାଜରେ ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଅ ଅଭିଯାନ କାର୍ଯ୍ୟକାରୀ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
3: 1 ଜୁନ୍ ସେ ଯୋଉ ତୟ କର ଖେତ ବଚାଓ ଅଭିଯାନ ସବ ଚିଜ ଆଧୁନିକ ଟେକ୍ନୋଲୋଜି କି ଜାନକାରୀ ଦେ ସକତେ ହମ ୟୋଜନା କି ଢଙ୍ଗ ସେ ଜାନକାରୀ ଦେ ସକତେ 1 ଜୁନ୍ ସେ 15 ଜୁନ୍ ତକ ସୋଚା ଦଲନ ତେଲନ ମିଶନ କେ ବାରେ ମେ ବି ବତା ସକତେ ତୋ କିସାନ କୁ ଜାଗରୁକ କରନେ କା କାମ ଉସମେ ହୋ ସକତା ହୈ। ଆଇଡି ତେଜି ସେ ଅବ ବନାନେ କା କାମ ଚଲ ରହା ହୈ। ଫାର୍ମର ଆଇଡି କା ମତଲବ ହୈ କିସାନ କେ ସାରା ବିବରଣ ଏକ ହି ଜଗେ ଆ ଜାଏ। ଉସକେ ପାସ ଜମିନ ଉସକେ ପାସ ପରିବାର ପରିବାର କେ ସଦସ୍ୟ ବାକି ସମ୍ପତ୍ତି ଏକ ଜଗେ ଫାର୍ମର ଆଇଡି 1 ମିନିଟ୍ ମେ 2 ମିନିଟ୍ ମେ ବ୍ୟାଙ୍କ ଲୋନ୍ ସାଂକ୍ସନ କର ସକତା।
1: ଶ୍ରୀ ଚୌହାନ କହିଛନ୍ତି ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି ଫସଲ ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ ପୂର୍ବ ଭାରତର ଉର୍ବର ଭୂମି ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ପରୀକ୍ଷା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ୱଚ୍ଛତାର ସହ ସମ୍ପନ୍ନ କରାଯିବ। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମହାରାଷ୍ଟ୍ର ଲାଟୁର ଜିଲ୍ଲାର ରେଣୁକାଇ କେମିଷ୍ଟ୍ରି କ୍ଲାସେସ୍ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି କେତେକ ଦସ୍ତାବିଜ୍ ଜବତ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ ସଂଖ୍ୟାଲଘୁ କମିଶନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରିଜିଜୁ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମସ୍ତ ନାଗରିକଙ୍କର ଉନ୍ନତି ଏବଂ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ପିଏମ୍ଜେଭିକେ ଏବଂ ପ୍ରଧାନମନ୍ତ୍ରୀ ବିରାସତ କା ସମ୍ବର୍ଦ୍ଧନ ପିଏମ୍ ବିକାଶ ପରି ବିଭିନ୍ନ ଯୋଜନା ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଲଘୁଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ସଂଖ୍ୟାଲଘୁ କମିଶନକୁ ଏ ସମ୍ପର୍କରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଜୟପୁରଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ବିରୁଦ୍ଧରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ ଧର୍ମଶାଳା ଲକ୍ଷ୍ନୌ ଏବଂ ଚେନ୍ନାଇରେ 3 ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକରେ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ଦଳରେ କେଏଲ୍ ରାହୁଲ୍ଙ୍କୁ ଏବଂ एक दिवसीय मैच गुड़िक श्रेयस आयन को उप अधिनायक भाव दायित्व अर्पण कर मुख्य संवाद पुणि थरे ओस्लोठारे तृतीय भारत नोर्डिक सम्मेलन में जोगदेले प्रधानमंत्री पंचराष्ट्रीय गस्तर शेष पर्यायर जिबे इटाली छत्तीसगढ़ बस्तर डिविजन आगामी पांच वर्ष मध्य देशर सबुठारु विकसित आदिवासी अंचल परिणत हेबो कहले स्वराष्ट्रमंत्री भुवनेश्वर पूर्वांचल कृषि सम्मेलन अनुष्ठित देशव्यापी आसंता पहिलेरु 15 तारीख पर्यंत आयोजित हेबो खेत बचा अभियान केन्द्र कृषिमंत्री घोषणा नीट यूजी 2026 पुनः परीक्षा नहीं नूआदिल्ली ठारे शिक्षामंत्री अध्यक्षतार उच्चस्तरीय बैठक अनुष्ठित एवं आईपीएल क्रिकेट रे आज मैच रे टॉस जीति लखनऊ सुपर जायंट्स को बैटिंग करने को आमंत्रण कला राजस्थान रॉयल्स संवाद शेष होगा।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର।

0: ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବାରମ୍ବାର ବୈଠକ ହେଉଛି ଏବଂ ବୁଥସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦାଖଲ ପାଇଁ କୁହାଯାଇଛି। ଚଳିତ ମାସ 20-29 ମଧ୍ୟରେ ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ହେବାକୁ ଥିବାବେଳେ ମେ 30 ତାରିଖରୁ 28 ଜୁନ୍ ପର୍ଯ୍ୟନ୍ତ BLO ମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ କରିବେ। 5 ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଦାଖଲ ପାଇଁ 4 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବ ଏବଂ 6 ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏ ନେଇ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
1: ମୁଖ୍ୟ ନିର୍ବାଚନ କମିଶନଙ୍କର ଆଦେଶ ମୁତାବକ ଆପଣଙ୍କର ସମସ୍ତ ରାଜନୈତିକ ଦଳକୁ ଡାକିକି ବୈଠକ କରାଯାଇ କୋଉ ଭଳିଆ କରାଯିବ, କୋଉ ଭଳିଆ ଫର୍ମ ଦିଆଯିବ ଲୋକଙ୍କୁ, ଆଉ ଲୋକଙ୍କୁ ଆଣିଥିଲା ପରେ ନେକ୍ସଟ ପ୍ରୋସେସ କ'ଣ କରାଯିବ ସେଟା ବି କୁହାଯାଇଛି। 2 ନମ୍ବର ଏରିଆର ମାନଙ୍କର ଟ୍ରେନିଂ ବି ଅଲରେଡି ସରିଯାଇଛି, ତାପରେ ସେମାନେ ତାଙ୍କର ଲେବୁଲରେ BLO ମାନଙ୍କୁ ପୁଣି ଆଉଥରେ ଟିକେ ରିଫ୍ରେସ୍ କରିବେ, ଆଉଥରେ ଟ୍ରେନିଂ ଦେବେ। ତ ବର୍ତ୍ତମାନ ଆମେ ଭେଣ୍ଡରକୁ ଫର୍ମ ପ୍ରିଣ୍ଟିଂ ପାଇଁ ଅଲରେଡି କାର୍ଯ୍ୟ ଦେଇ ସାରିଛୁ, ସେଇଟା 6-7 ଦିନ ଭିତରେ ଆସିଯିବ। ତାପରେ ପଲିଟିକାଲ ପାର୍ଟି ମାନଙ୍କୁ ପୁଣି ଅନୁରୋଧ କରାଯାଇଛି କିଛି ସେମାନେ ତାଙ୍କର ବୁଥ ଲେବୁଲ ହେଡ୍ଙ୍କର ମାନେ ଆପଏଣ୍ଟମେଣ୍ଟଟା କରିନାହାନ୍ତି, ସେଟା ଶୀଘ୍ର କରିଦେବେ ବୋଲିକି। ଆଉ ଇନ୍ ଦ ମିନ୍ ଟାଇମ୍ ଆମର ସେନ୍ସସ୍ କାମ ମଧ୍ୟ ସକ୍ସେସଫୁଲି କମ୍ପ୍ଲିଟ୍ ହେଇଯାଇଛି, ଆଉ ଗୋଟେ ଭଲ ଇଲେକ୍ଟ୍ରାଲ ରୋଲ୍ ପ୍ରିପାରେସନ କରିବା ପାଇଁ ଆମେ ଆମ ଲେବୁଲରେ ଯଥାସମ୍ଭବ ଚେଷ୍ଟା କରୁଅଛୁ।
0: ରେଡ୍କ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ବିଶ୍ୱ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଉଦିତ ନଗରସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିନା ଦସ୍ତଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ରେଡ୍କ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। 31ତମ ରାଉରକେଲା ଉନ୍ନୟନ ବୈଠକରେ ଅଧ୍ୟକ୍ଷତା କରି ସେ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇଥିଲେ। 2047 ସୁଦ୍ଧା ଭାରତ ଏବଂ 2036 ସୁଦ୍ଧା ଓଡ଼ିଶା ବିକଶିତ ହେବାରେ ରାଉରକେଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦର୍ଲିପାଲିସ୍ଥିତ NTPC ତାପସ ବିଦ୍ୟୁତ୍ କେନ୍ଦ୍ର ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରଖାନା ପରିଦର୍ଶନ ପରେ ସେ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସଠାରେ ବହୁ ପ୍ରତୀକ୍ଷିତ କଂକ୍ରିଟ୍ ପାଦଚଲା ଓ ସାଇକେଲ ପୋଲ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ OBCC ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କାର୍ଯ୍ୟାଦେଶ ମିଳିବା ପରେ 24 ମାସ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲଟା ପଞ୍ଚାୟତ ପରିସରରେ ଏକ ବିଶାଳ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ 1000ରୁ ଅଧିକ କୃଷକ ଯୋଗଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତମାନର ବୀଜ ବ୍ୟବହାର ଓ ଅଧିକ ଉତ୍ପାଦନ ପାଇଁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସଚେତନ ହୋଇଥିଲେ। ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନେଇ ଗଠିତ ମଞ୍ଚ ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ 2026-27 ଶୀର୍ଷକ ବୌଦ୍ଧିକ ଆଲୋଚନା Sector 4 ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀର କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଚାଷବାସ। ତା ପୂର୍ବରୁ ଏହି ବିଜ୍ଞାପନ।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
3: କନକ ଜୁଏଲେରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
5: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ ରେ।

ଜୁହାର ଜୁହାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିଶ୍ୱ ଭାଇର ଜୁହାର। ଖବରକାଗଜ ହେଉ ବା ଗଣମାଧ୍ୟମରେ ଆପଣମାନେ ଶୁଣିବାକୁ ପାଉଥିବେ, ଲଘୁଚାପର ସମ୍ଭାବନାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ଖରାଦିନରେ ବର୍ଷାର ଟିକିଏ ଅଧିକ ବିପଜ୍ଜନକ ଥାଏ, କାହିଁକି ନା ହଠାତ୍ କି ବର୍ଷା କେଉଁ ପଟୁ ମାଡ଼ି ଆସିବ ଆପଣମାନେ ଜାଣିପାରିବେନି, ଏବଂ ଆପଣ ବାହାରେ ଥିବେ। ଖାଲି କେବଳ ଯେ ବର୍ଷା ହେବ ତାହା ନୁହଁ, ତା ସହିତ ଘଡ଼ଘଡ଼ି ବିଜୁଳି ମଧ୍ୟ ମାରିବ। ତେଣୁ ଏହି ସମୟରେ ବା ଏହି ଖରାଦିନିଆ ବର୍ଷା ବା ଆମେ କାଳବୈଶାଖୀ ବର୍ଷାରୁ ନିଜକୁ ରକ୍ଷା କରିବା ବା ଘଡ଼ଘଡ଼ି ବିଜୁଳି ସମୟରେ ଆମେ କିପରି ସୁରକ୍ଷିତ ରହିବା ତାହା ହେଲା ବଡ଼ କଥା। ତେଣୁ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଯେ ଆମେ ଯେତେବେଳେ ବର୍ଷା ଆସୁଛି ଦେଖୁଛନ୍ତି ବା ଘଡ଼ଘଡ଼ି ବିଜୁଳି ମାରିଲାଣି, ତେବେ ଆମେ ଆଉ ଡେରି ନକରି ଘରକୁ ପଳାଇ ଆସିବା। ଯଦି ଆମେ ଘରକୁ ଆସିପାରୁ ନାହାନ୍ତି, ଦେଖୁଛନ୍ତି ସେଇ ପାଖଆଖରେ ଯେଉଁଠି ଘର ଥିବ ଆମେ ସେଇ ଜାଗାକୁ ପଳାଇ ଆସିବା, ଆମ ପାଇଁ ନିରାପଦ ହେବ। କିନ୍ତୁ ଦେଖାଯାଏ ବେଳେବେଳେ ଆମେ ଆମ ଚାଷ ଜମିରେ ଥିବା ବା ଆମ ଘରଠାରୁ ବହୁତ ଦୂରରେ ଥିବା, ଆମକୁ ଆଉ ଘରକୁ ଆସିବା ସମ୍ଭବ ହୋଇପାରିବନି। ତ ସେତେବେଳେ ଆମେ କ'ଣ କରିବା ନା, ଏଇ ଘଡ଼ଘଡ଼ି ବିଜୁଳି ମାରୁଥିବା ସମୟରେ ଆମେ ଆମର ଉଚ୍ଚତାକୁ କମେଇବାକୁ ଚେଷ୍ଟା କରିବା, ଆମେ ବସିଯିବା ଉଚିତ ହେବ। ଆମେ କେବେ ହେଲେ ବଡ଼ ବଡ଼ ଗଛ ହେଉ, ବଡ଼ ବଡ଼ ତାରଖୁଣ୍ଟ ହେଉ ବା ଟାୱାର, ତା ତଳେ କେବେ ହେଲେ ଆଶ୍ରୟ ନେବା ନାହିଁ। ଆମେ ଆଶ୍ରୟ ନେବା ଯଦି ଘର ଭିତରେ ହିଁ ଆଶ୍ରୟ ନେବା, ଏହା କରିପାରିବା, ନଚେତ୍ ଆମେ ଆମ ଘର ଭିତରେ ରହିପାରିବା। ଯେମିତିକି ଆମ ଘରର କାନ୍ଥ ବା ଭିତର ଘର ବା ଗମ୍ଭୀରା ଘର ଭିତରେ ଆମେ ରହିବା, ଅନେକ କାନ୍ଥ ଥିବା ଘର ଭିତରେ ଯାଇକି ରହିବା, ଯାହାଫଳରେ ଆମର କିଛି ଅସୁବିଧା ହେବ ନାହିଁ। କିମ୍ବା ଏହି ସମୟରେ ଆମେ ଧାତବ ପଦାର୍ଥ ଯେମିତିକି ଘରର ଗ୍ରିଲ୍ ହେଉ, ଲୁହା କବାଟ ହେଉ, ଝରକା ହେଉ, ଆଦିକୁ ଆମେ ସ୍ପର୍ଶ କରିବା ନାହିଁ। କିମ୍ବା ଘରର ବୈଦ୍ୟୁତିକ ଉପକରଣ ଯାହା ବିଦ୍ୟୁତ ସହିତ ସଂଯୋଗ ହୋଇଥିବ ତାକୁ ମଧ୍ୟ ଆମେ ସ୍ପର୍ଶ କରିବା ନାହିଁ। ବର୍ଷା ଆସିବା ପୂର୍ବରୁ ଆମେ ଦେଖୁଛନ୍ତି ଆକାଶରେ ମେଘ ଉଠାଇଲାଣି, ତା ପୂର୍ବରୁ ଆମେ ଆମର ଯେକୌଣସି ବୈଦ୍ୟୁତିକ ଉପକରଣକୁ ଆମେ ବିଦ୍ୟୁତରୁ ବିଚ୍ଛିନ୍ନ କରିଦେବା ବା ସଂଯୋଗ ବିଚ୍ଛିନ୍ନ କରିଦେବା। ଯଦି ବିଜୁଳି ମାରୁଥିବା ସମୟରେ ଆମେ ବିଦ୍ୟୁତିକ ଉପକରଣକୁ ବ୍ୟବହାର କରୁଛନ୍ତି, ତେବେ ଅଘଟଣ ଘଟିବାର ସମ୍ଭାବନା ରହିଛି। ଏଥିସହିତ ଆମେମାନେ ଏହି ସମୟରେ ପାଣିରେ ଗାଧୋଇବା ନାହିଁ, କିମ୍ବା ଆମେ ତାରରେ ଶୁଖା ହୋଇଥିବା ଓଦା ଗାମୁଛା ଲୁଗା ବା ଅନ୍ୟାନ୍ୟ ପୋଷାକକୁ ଆମେ କେବେ ହେଲେ ତୋଳିବା ନାହିଁ। ଏଥିସହିତ ଆମେ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ମୋଟରସାଇକେଲରେ, ଆମେ ଏହି ସମୟରେ ମୋଟରସାଇକେଲରେ ଯାତ୍ରା କରିବା ନାହିଁ। ଆମେ ମୋଟା ଚାଦର ଥିବା ଛାତ ଗାଡ଼ିରେ ଆମେ ଯାଇପାରିବା। ଯଦି ବର୍ଷା ସମୟରେ ଅନେକ ଲୋକ ଏକାଠି ଆପଣ ରହିଛନ୍ତି ବା ଆଶ୍ରୟ ନେଇଛନ୍ତି, ପରସ୍ପରଠାରୁ ଦୂରତା ବଜାୟ ରଖିବା ଆବଶ୍ୟକ। କିମ୍ବା ଗୋଟିଏ ସ୍ଥାନରେ ଅନେକ ଲୋକ କେବେ ହେଲେ ଆଶ୍ରୟ ନେବା ଉଚିତ ନୁହଁ, ସମସ୍ତେ ଅଲଗା ଅଲଗା ଜାଗାରେ ଆଶ୍ରୟ ନେବା ଉଚିତ। ଏବଂ ଆମେ ଯଦି ଆମ ଘରେ ବସିଛନ୍ତି, ତେବେ ଖଟ, ଯେଉଁ ଲୁହା ଖଟ ହେଉ ବା ଲୁହା ଚେୟାର ହେଉ, ସେଥିରେ ମଧ୍ୟ ବସିବା ନାହିଁ। ଆମେ ସଦାସର୍ବଦା ବଜ୍ରପାତରୁ ରକ୍ଷା ପାଇବା ପାଇଁ ତାହାର ଯାହା ସବୁ ନିୟମ ରହିଛି ତାକୁ ପାଳନ କରିବା ଉଚିତ। ଯଦି ଆମେ ପାଳନ କରୁଛନ୍ତି, ତେବେ କୌଣସି ଅସୁବିଧା ହେବନି, ଆମେ ସୁରକ୍ଷିତ ରହିବା। ବେଳେବେଳେ ଦେଖାଯାଏ ଆମମାନଙ୍କର ସାମାନ୍ୟ ଟିକିଏ ଭୁଲ ପାଇଁ ଜୀବନ ଚାଲିଯାଏ। ତେଣୁ ସମସ୍ତଙ୍କୁ ଅନୁରୋଧ କରିବି, ଯଦି ଏହି ଦିନରେ ଆପଣମାନେ ବାହାରେ ଅଛନ୍ତି ବା ଚାଷୀ ଭାଇମାନେ ଚାଷ କାମରେ ଲାଗିଛନ୍ତି, ତେବେ ବର୍ଷା ଉଠାଉଛି, ତ ତେବେ ସାଙ୍ଗେ ସାଙ୍ଗେ ବର୍ଷା ଉଠାଉଛି, ତେବେ ସାଙ୍ଗେ ସାଙ୍ଗେ ଆପଣ ଡେରି ନ କରି ଘରକୁ ପଳାଇ ଆସନ୍ତୁ, ଯାହାଫଳରେ ବିପଦରୁ ଆପଣଙ୍କର ନିଜକୁ ରକ୍ଷା କରିପାରିବେ। ତେବେ ଆଜିର ବୈଠକରେ ଗୋଟିଏ ଭଜନ ଶୁଣିବାର ସମୟ ହେଲାଣି, ଚାଲନ୍ତୁ ଭଜନଟିଏ ଶୁଣିବା।

0: ବୈଠକରେ ସବୁ ସମୟରେ ଆମର ବିଭିନ୍ନ ବିଷୟରେ ଆଲୋଚନା ହୁଏ। ତେବେ ବର୍ତ୍ତମାନ ସମୟରେ ଦେଖାଯାଉଛି ବିଶେଷ ଭାବରେ ପନିପରିବା ଆମ ଚାଷୀଭାଇମାନେ ତାଙ୍କ ଜମିରେ କରିଛନ୍ତି। ତେବେ ବିଭିନ୍ନ ପନିପରିବା ଚାଷ କରିବା ଭିତରେ ଦେଖାଯାଏ ବିଭିନ୍ନ ପନିପରିବାରେ ମଧ୍ୟ ଏହି ସମୟରେ ବିଭିନ୍ନ ପ୍ରକାର ରୋଗ ପୋକ ଦେଖାଯାଏ। ତେବେ ଏହି ବର୍ତ୍ତମାନ ସମୟରେ ଦେଖାଯାଉଥିବା ବିଭିନ୍ନ ରୋଗ ପୋକ ପନିପରିବାରେ ଏବଂ ତାର ପ୍ରତିକାର ସଚେତନତା ବିଷୟରେ ମିହିର କୁମାର ସାହୁ ଆପଣ କହୁଛନ୍ତି, ଶୁଣିବା।
1: ସାଧାରଣତଃ ଖରାଦିନେ ବାଇଗଣ ଫସଲରେ ଭଲ ଦୁଇ ପଇସା ଚାଷୀ ପାଇଥାନ୍ତି, ତେଣୁ ଏଇଥିରେ ଯେଉଁଗୁଡ଼ାକ ମୁଖ୍ୟ ପୋକ ଅଛି ଯେଉଁଟାକି ବାଇଗଣ ଫସଲରେ ପ୍ରଭୂତ ଖର୍ଚ୍ଚ ଅଧିକା କରାଏ ଏବଂ କ୍ଷତି ବି କରାଏ, ସେଥିରୁ ବାଇଗଣର ମୁଖ୍ୟ ପୋକ ସାଧାରଣତଃ ଆମେ ଦେଖିବା ଯେ ଡାଳ ଓ ଫଳବିନ୍ଧା ପୋକ, ବ୍ରାଉନ୍ ଲିଫ୍ ହପର୍ ଆଉ ଗୋଟେ ହେଉଛି କାଣ୍ଡବିନ୍ଧା ପୋକ ଏବଂ ପାଉଁଶିଆ ପୋକ। ଏଇ ଯେଉଁ ଚାରି ପ୍ରକାର ପୋକ ଭିତରୁ ମୁଖ୍ୟ ପୋକ ଆମର ଖରାଦିନେ ହେଉ କି ବର୍ଷା ଦିନ ହେଉ ଯେତେବେଳେ ବାଇଗଣ ଚାଷ କରୁଛୁ ସବୁ ସମୟରେ ସବୁଠୁ ବେଶୀ କ୍ଷତି କରୁଥିବା ପୋକ ହେଉଛି ଡାଳ ଓ ଫଳବିନ୍ଧା ପୋକ, ଯେଉଁଟା ଇଂଲିଶରେ ଫ୍ରୁଟ୍ ଆଣ୍ଡ ସୁଟ୍ ବରର୍ ବୋଲି କହନ୍ତି। ଏଇ ଯେଉଁ ପୋକ ଲଗେଇବାର ମାସେଠୁ ବା 15-20 ଦିନ ଠାରୁ ଫଳ ପାଚି ଗଛ ମରିବା ପର୍ଯ୍ୟନ୍ତ ବି ଏ ପୋକ ସବୁ ସମୟରେ ଏଇଟା ଫସଲରେ ଦେଖାଯାଏ, ତେଣୁ ଏଇ ଯେଉଁ ପୋକ ଯେତେବେଳେ ଲାଗନ୍ତି ସାଧାରଣତଃ କଅଁଳିଆ ଯେଉଁଠୁ ବ୍ରାଞ୍ଚ ବା ଶାଖା ବାହାରେ ସେ ଶାଖା କନ୍ଦିର କାଣ୍ଡବିନ୍ଧା ପୋକ ବା ଡାଳବିନ୍ଧା ପୋକଟା ପ୍ରଥମେ ସେଠି କଣା କରି ପଶି ତାର ଭିତରୁ ଶସ କରିକି ଖାଇଦିଏ, ଖାଇଦେଲା ପରେ ସେ ଡାଳଟା ଝାଉଁଳି ପଡ଼େ। ଯେତେବେଳେ ଫଳ ଆସେ ଫଳରେ ବି ସେ ପୋକ ପଶିକିରି ନଷ୍ଟ କରେ ଯେଉଁଟାକି ଫଳର କ୍ଷତି ହୁଏ। ଏଇ ଯେଉଁ ପୋକକୁ ନିୟନ୍ତ୍ରଣ କରିବା ପାଇଁ ବା ପରିଚାଳନା କରିବା ପାଇଁ ସାଧାରଣତଃ ବ୍ୟବସାୟିକ ଭିତ୍ତିରେ ଯେଉଁମାନେ ବାଇଗଣ ଚାଷ କରୁଛନ୍ତି ତାଙ୍କ ପାଇଁ ମୁଁ ଏତିକି କହିବି ଯେ ଆପଣ ଲଗେଇବା ଠାରୁ ଆପଣ ନିୟମିତ ବ୍ୟବଧାନରେ ଯଦି ତାର ପରିଚାଳନା କରିବେ ମୋଟେ ପୋକ ଲାଗିବନି, ଆପଣ ପ୍ରଭୂତ ଲାଭ କରିବେ। ବାଇଗଣ ତ ନିଶ୍ଚିତ ଗୋଟେ ଲାଭଜନକ ପନିପରିବା ଭିତରେ ଗଣା, ତେଣୁ ଆମେ ନିଶ୍ଚିତ ଲାଭ ପାଇବା, ତେଣୁ ତାକୁ ଲଗେଇବା ଠାରୁ ମୁଁ ଆପଣଙ୍କୁ କହୁଛି ଯେତେବେଳେ ଆପଣଙ୍କର ତଳି ଲଗାଉଛନ୍ତି ଆପଣ ମନ୍ଦାରେ ଲଗାନ୍ତୁ ବା ଧାଡ଼ିରେ ଲଗାନ୍ତୁ। ଯଦି ମନ୍ଦାରେ ଲଗାଉଛନ୍ତି ତାହେଲେ ପ୍ରତି ମନ୍ଦା ପିଛା 3-5 ଗ୍ରାମ କାର୍ବୋଫ୍ୟୁରାନ୍ ବୋଲି ଗୋଟେ ଦାନାଦାର ଔଷଧ ମିଳୁଛି, ତାକୁ ଆପଣ ବ୍ୟବହାର କରନ୍ତୁ। ପ୍ରତି ମନ୍ଦା ପିଛା ବା ପ୍ରତି ଗଛ ପିଛା ଅତି ବେଶୀରେ 3-5 ଗ୍ରାମ ଲାଗିବ, ତାକୁ ଆପଣ ପ୍ରୟୋଗ କରନ୍ତୁ। ଶେଷ ଗୋଡ଼ ଚାଷ ବେଳକୁ ଯଦି ପ୍ରୟୋଗ କରୁଛନ୍ତି କରିପାରିବେ, କିନ୍ତୁ ସେଥିରେ ଅଧିକା ପରିମାଣର କାର୍ବୋଫ୍ୟୁରାନ୍ ଦାନାଦାର ଲାଗିବ। କିନ୍ତୁ ଯଦି ମନ୍ଦା ପିଛା ବା ଗଛ ପିଛା ଦେଉଛନ୍ତି ଟିକେ ସମୟ ଲାଗିପାରେ, କିନ୍ତୁ ମନ୍ଦା ପିଛା ଗଛ ଦେଲେ କମ୍ ଖର୍ଚ୍ଚରେ ଅଧିକ ଏବଂ ବହୁତ ଇଫେକ୍ଟିଭଲି ମାନେ ଭଲ ଭାବେ ଆମେ ତାକୁ ପରିଚାଳନା କରିପାରିବା। କାରଣ ତଳିଟା ଲଗେଇଲା ବେଳକୁ ସେହି ସମୟରେ ଆପଣ ଯଦି ମନ୍ଦାରେ କି ଧାଡ଼ିରେ ଲଗାଉଛନ୍ତି ତ ସେହି ସମୟରେ ଖତ ସାର ଦେଉଛନ୍ତି, ତା ସହିତ ବି ଆପଣ ଦାନାଦାର ମିଶାଇ ଦେଇପାରିବେ, ନଚେତ୍ ଖାଲି ଦାନାଦାର 3-5 ଗ୍ରାମ ଗୋଟିଏ ମନ୍ଦା ପିଛା ବା ଗୋଟେ ଗଛ ପିଛା ଆପଣ ଦେଇପାରନ୍ତି। ସେଇଟା ହେଉଛି ଗୋଟେ ସର୍ବାଙ୍ଗ ଭିତ୍ତି ବିଷୟ ଯେଉଁଟାକି ସେଥିରେ ଗଛଟା ଚେର ଦ୍ୱାରା ସଂଗ୍ରହ କରିକିରି ଔଷଧ ସମ୍ପୂର୍ଣ୍ଣ ବିଷାକ୍ତ ହୁଏ ଏବଂ ସେଇଟାରେ ଆପଣଙ୍କର ମାସେରୁ 35-40 ଦିନ ପର୍ଯ୍ୟନ୍ତ କୌଣସି ପ୍ରକାର ବାଇଗଣ ଗଛରେ ପୋକ ଲାଗିବ ନାହିଁ। ତେଣୁ ସେ ମାସେ ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା, ଆଉ ମାସେ ପରେ 35 ବା 40 ଦିନ ପରେ ପ୍ରଥମେ ଫୁଲ ଆସିବା ଷ୍ଟାର୍ଟ ହେବ, ଆଉ ତା ପୂର୍ବରୁ ବି ନୂଆ ଖାଖା ବାହାରିବ। ସେହି ସମୟରେ ମାସେ କ୍ରସ୍ କରିଗଲା ପରେ ପୁଣି ଯେତେବେଳେ ଔଷଧର ଗୁଣ କାର୍ବୋଫ୍ୟୁରାନ୍ ଦାନାଦାର ଔଷଧ କମିଯିବ ସେତେବେଳେ ପୁଣି ଆପଣଙ୍କୁ ଡାଳ ଓ ଫଳବିନ୍ଧା ପୋକ ଆକ୍ରାନ୍ତ କରିବାର ସମ୍ଭାବନା ଅଛି। ତେଣୁ ସେହି ସମୟରେ ଆପଣ କ'ଣ କରିବେ 3-4 ଔଷଧ ଆଟଲିଷ୍ଟ ଆପଣ ଜାଣିବା

କାହିଁ କହୁଛି ନହେଲେ ଅତି କମ୍ରେ ତିନି ପ୍ରକାର ଔଷଧ ଆପଣ ପ୍ରାୟ ପାଖରେ ରଖିବାକୁ ଅଛି। ଆଉ ସେ ଔଷଧ ଗୁଡ଼ିକ ହେଉଛି ନିମ୍ବ ତେଲର ଔଷଧ, ଆପଣ ଡାଇରେକ୍ଟ ନିମ୍ବ ମଞ୍ଜି ସଂଗ୍ରହ କରି ତା ଦେହରୁ ତେଲ କରନ୍ତୁ, ବା ବଜାରରେ ବିଭିନ୍ନ ପ୍ରକାର ନିମ୍ବ ତେଲର ଔଷଧ ମିଳୁଛି, ନିମାରିନ୍, ଓଜୋମିନ୍, ମଲ୍ଟିନିମ୍, ନିମାଜଲ୍ ଇତ୍ୟାଦି ବହୁତ ପ୍ରକାର କମ୍ପାନୀର ନିମ୍ବ ତେଲର ଔଷଧ ମିଳୁଛି। ସେଥିରୁ କୌଣସି ଗୋଟେ ଆଇତର 300 PPM ହେଉ ବା 1500 PPM ର ଯେକୌଣସି ଗୋଟେ ଔଷଧ, ନିମ୍ବ ତେଲର ଔଷଧ ଆପଣ ରଖନ୍ତୁ। ତା ସହିତ ଆପଣଙ୍କର ବଜାରରେ ମିଳୁଥିବା କ୍ଲୋରୋପାଇରିଫସ୍ ହେଉ, ଡାଇମେଥୋଏଟ୍ ବା ରୋଗର ହେଉ, ଏମାମେକ୍ଟିନ୍ ବେଞ୍ଜଏଟ୍ ହେଉ ମଲିକୁଲର ଔଷଧ, ଫ୍ଲୁବେଣ୍ଡାଜଲ୍ ହେଉ, ଥାୟୋଡାକର୍ଭ ହେଉ ବା ଫୋସାଲନ୍ ହେଉ, ଏମିତି କୌଣସି ବି ଔଷଧ ମିନିମମ୍ 2 ରାସାୟନିକ ଔଷଧ ସହିତ ଗୋଟେ ନିମ୍ବ ତେଲର ଔଷଧ ଆପଣ ରଖନ୍ତୁ। ପ୍ରଥମେ ଆପଣଙ୍କର ଫୁଲ ଆସିବା ଆରମ୍ଭ ହେଲା ବେଳକୁ ଆପଣ ନିମ୍ବ ତେଲର ଔଷଧ 5 ml 1 ଲିଟର ପାଣିରେ ଆପଣ ପ୍ରୟୋଗ କରିକି ସ୍ପ୍ରେ କରନ୍ତୁ। ଆପଣ ଗୋଟିଏ ଏକର ପାଇଁ ଯଦି ହିସାବ କହିବି ଆପଣଙ୍କର 200 ଲିଟର ଆପଣଙ୍କୁ ପାଣି ଲାଗିବ, ଅର୍ଥାତ 200 ଲିଟର ପାଣିର ଔଷଧ ମିଶା ଦ୍ରବଣ ଆପଣଙ୍କୁ ବ୍ୟବହାର କରିବାକୁ ପଡ଼ିବ। ତେଣୁ 200 ଲିଟର ପାଣି ମାନେ ଗୋଟିଏ ଲିଟର ନିମ୍ବ ତେଲର ଔଷଧ ଏବଂ 200 ଲିଟର ପାଣି ଆପଣଙ୍କର ଗୋଟିଏ ଏକର ପାଇଁ ସଫିସିଏଣ୍ଟ। ନିମ୍ବ ତେଲର ଔଷଧର କେବଳ ପୋକକୁ ନୁହଁ, ବିଭିନ୍ନ ପ୍ରକାର ରୋଗ ଆଉ ପୋକ ଏମିତିକି ଭୂତାଣୁଜନିତ ରୋଗକୁ ବି ପ୍ରତିଷେଧକ ବ୍ୟବସ୍ଥା ନିମ୍ବ ତେଲର ଅଛି। ନିମ୍ବ ତେଲ ପକାଇବାର 15-20 ଦିନ ପରେ ଆପଣ କ'ଣ କରିବେ ନା, ଯେଉଁ 2-3 ପ୍ରକାର 4 ପ୍ରକାର ଯେତେ ପ୍ରକାର ଔଷଧ କଲେ, କ୍ଲୋରୋପାଇରିଫସ୍, ଡାଇମେଥୋଏଟ୍, ଏମାମେକ୍ଟିନ୍ ବେଞ୍ଜଏଟ୍, ଫ୍ଲୁବେଣ୍ଡାଜଲ୍ ଇତ୍ୟାଦି କୌଣସି ବି ଗୋଟେ ଔଷଧ ଆପଣ 2 ପ୍ରକାର ଔଷଧ ରଖନ୍ତୁ। ସେଥିରୁ ଆପଣ ଯଦି କ୍ଲୋରୋପାଇରିଫସ୍ ଦେଉଛନ୍ତି 2 ml ପ୍ରତି ଲିଟର ପିଛା, ଡାଇମେଥୋଏଟ୍ ବା ରୋଗର ଦେଉଛନ୍ତି 2 ml 1 ଲିଟର ପିଛା, ଏମାମେକ୍ଟିନ୍ ବେଞ୍ଜଏଟ୍ ଯଦି ଦେଉଛନ୍ତି 4 g 10 ଲିଟର ପାଣିରେ, ଫୋସାଲନ୍ ଯଦି ଦେଉଛନ୍ତି 1.5 ml 1 ଲିଟର ପାଣିରେ, ଫ୍ଲୁବେଣ୍ଡାଜଲ୍ ଦେଉଛନ୍ତି 7.5 g 10 ଲିଟର ପାଣିରେ, ଆପଣ କୌଣସି ବି ଗୋଟେ ଔଷଧ ଆପଣ ସ୍ପ୍ରେ କରନ୍ତୁ। ତେଣୁ ଆପଣ ସବୁବେଳେ ମନେ ରଖନ୍ତୁ 1 ଏକରକୁ 200 ଲିଟର ପାଣି। ତେଣୁ ସେହି ପ୍ରକାର ସ୍ପ୍ରେ କରିବା ପରେ ଆପଣଙ୍କର ଦେଖିବେ ଫୁଲ ଆସିବା ପୂର୍ବରୁ ଆପଣ ପକାଇଥିଲେ ନିମ୍ବ ତେଲର ଔଷଧ, ତା 15-20 ଦିନ ଭିତରେ ଏ ଔଷଧ ପକାଇଲେ ଆପଣଙ୍କର ସେଇ ଗୋଟିଏ ସେଟ୍ ଅଫ୍ ସ୍ପ୍ରେରେ ବା ପରିଚାଳନାରେ ଆପଣ ଗୋଟିଏ ଫ୍ଲସ୍ ବା ଗୋଟିଏ ମୁଥ ବାଇଗଣ ବାହାରିବ। ଆପଣ ସମ୍ପୂର୍ଣ୍ଣ ଭାବେ କୌଣସି ଗୋଟିଏ ବାଇଗଣ ବି ଆପଣ ପୋକା କି କୌଣସି ଡାଳ ହେବ ନାହିଁ। ଯେତେବେଳେ ନେକ୍ସଟ ସେ ଫ୍ଲସ୍ ବାହାରି ସରିଗଲା ପରେ ନେକ୍ସଟ ପୁଣି ଯେତେବେଳେ ଫୁଲ ଆସିବା ଆରମ୍ଭ ହେବ ପୁଣି ଥରେ ସେ ନିମ୍ବ ତେଲ ଔଷଧକୁ ରିପିଟ୍ କରନ୍ତୁ। ଏବଂ ତା 15 ଦିନ ପରେ ଯଦି ଏଇଥର କ୍ଲୋରୋପାଇରିଫସ୍ ପକାଇଛନ୍ତି ତ ତା ପରବର୍ତ୍ତୀ ସମୟରେ ଡାଇମେଥୋଏଟ୍ ପକାନ୍ତୁ ବା ଏମାମେକ୍ଟିନ୍ ବେଞ୍ଜଏଟ୍ ପକାନ୍ତୁ ବା ଫୋସାଲନ୍ ପକାନ୍ତୁ, ଯେଉଁଟା ପକାଇଛନ୍ତି ସେଇଟାକୁ ରିପିଟ୍ କରିବେ ନାହିଁ, ତା ଆଉ ଗୋଟେ ଔଷଧ। ତେଣୁ ପୁଣି ସେଇ 15-20 ଦିନ ମାସେ ପାର ହେଇଗଲା ପରେ ପୁଣି ଗୋଟେ ଫ୍ଲସ୍ ପଳେଇଗଲା, ନେକ୍ସଟ ଯେତେବେଳେ ଫୁଲ ଆସ ପୁଣି ରିପିଟ୍ କରନ୍ତୁ ସେ ନିମ୍ବ ତେଲ ଔଷଧ ସହିତ, ବା ଏଇଥର ଯେଉଁଟା ପକାଇଛନ୍ତି ମାନେ ପ୍ରଥମରୁ ଯେଉଁଟା ପକାଇଥିଲେ ତାକୁ ପକାଇବେ, ନଚେତ ଆଉ ଯଦି ନୂଆ ଔଷଧ ଆପଣ ବ୍ୟବହାର ଏଇ ଟାଇପ୍ର ଯଦି ବ୍ୟବହାର କରୁଛନ୍ତି ସିଷ୍ଟମେଟିକାଲ ମାନେ ତଳି ଲଗାଇବା ଠାରୁ କାର୍ବୋଫ୍ୟୁରାନ୍ ଦେବା ଠାରୁ ଆରମ୍ଭ କରି ପ୍ରତି ମୁଥ ଫୁଲ ଆସିବା ଠାରୁ ନିମ୍ବ ତେଲ ଔଷଧ ସହିତ କୌଣସି ରାସାୟନିକ ଔଷଧ ଯଦି ମାନେ ସିଷ୍ଟମେଟିକାଲି ପକାଉଛନ୍ତି, ଆପଣ କୌଣସି ଗୋଟିଏ ବି ଡାଳ କାଣ୍ଡବିନ୍ଧା ପୋକ ଦ୍ୱାରା ଆକ୍ରାନ୍ତ ହେବ ନାହିଁ ବା ଗୋଟିଏ ହେଲେ ଫଳ ବି ଫଳବିନ୍ଧା ପୋକ ଆକ୍ରାନ୍ତ ହେବ ନାହିଁ। ଏଇଟା ସବୁ ବ୍ୟବସାୟିକ ଭିତ୍ତିରେ ଯେଉଁମାନେ ବାଇଗଣ ଫସଲ ଚାଷ କରୁଛନ୍ତି ତାଙ୍କୁ ଏଇଟା ପ୍ରକୃଷ୍ଟ ଉପାୟ। ତା ସହିତ ଆପଣଙ୍କର ବାଇଗଣରେ ଆଉ ଗୋଟେ ସବୁଠୁ ବେଶୀ ଲାଗୁଥିବା ପୋକ ହେଉଛି ଟେମ୍ ବରର। କାଣ୍ଡବିନ୍ଧା ପୋକ ଫଳକୁ ମାରିବା ସହିତ କାଣ୍ଡକୁ ମାରେ, କିନ୍ତୁ ଏଥିରେ କେବଳ କାଣ୍ଡଟାକୁ ଏଇଟା ଆଫେକ୍ଟ କରେ ବା କାଣ୍ଡବିନ୍ଧା ପୋକ ତାକୁ କହୁଛନ୍ତି। ଏଇଟା କ'ଣ କରିବ ନା ଗଛର ଅଗ କାଣ୍ଡକୁ ବା ୟଙ୍ଗ ପ୍ଲାଣ୍ଟ ବା ମାନେ କଅଁଳିଆ ଗଛର କାଣ୍ଡକୁ ସେ ମାନେ ଆକ୍ରମଣ କରେ, ତାଦ୍ୱାରା କ'ଣ କରେ ନା ସେ ଯେଉଁ କାଣ୍ଡଟା ଶୁଖିକିରି ଧାଉଁଳି ଫ୍ରୁଟ୍ ଆଣ୍ଡ ସୁଟ୍ ବରର ଯେଉଁଟା, ଏଥିରେ ଅଗ ପତ୍ର ଗୁଡ଼ା ପ୍ରଥମେ ବା ଅଗ ଡାଳଟା ପ୍ରଥମେ ଶୁଖିକିରି ଝାଉଁଳି ପଡ଼ିବ। ଏଥିରେ ଆଉ ଗୋଟେ ବି ଆପଣ ଚିହ୍ନିବାର ଉପାୟ ଅଛି ଯେ ବୁଢ଼ା ବୁଢ଼ା ମାନେ ଯେଉଁଗୁଡ଼ାକ ରାଟୁନ୍ କରନ୍ତି ବା ଏ ବର୍ଷର ବାଇଗଣ ଗଛକୁ ଆର ସିଜିନ୍ରେ ବା ଆର ବର୍ଷକୁ ଯେଉଁମାନେ ରଖିଥାନ୍ତି ସେଇଥିରେ ଏ ପୋକ ବେଶୀ ଦେଖାଯାଏ। ପୁରୁଣା ଗଛ ବା ବୁଢ଼ା ଗଛ ଗୁଡ଼ାକ ଏଥିରେ ଅଧିକ ଆକ୍ରାନ୍ତ ଏବଂ ରୁଗୁଡ଼ିଆ ହେଇଯାଏ ଗଛଟା ଏବଂ ଏଥିରେ ଫଳ ବହୁତ କମିଯାଏ। ତେଣୁ ଆ ପାଇଁ ପରିଚାଳନା ହେଉଛି ଆପଣ
ଲାଇଟ୍ ଟ୍ରାପ୍ ଆପଣ ବ୍ୟବହାର କରିପାରିବେ, ଯେଉଁଟାକି ରାତିରେ ଯେଉଁ ଲାଇଟ୍ ଟ୍ରାପ୍ ବ୍ୟବହାର କରୁଛ ବା ନିଆଁ ଜାଳୁଛନ୍ତି ସେ ପ୍ରକାର ଆଲୋକ ଚନ୍ତା ବ୍ୟବହାର କରିପାରିବେ, ଏବଂ ଯେଉଁଗୁଡ଼ାକ ପୋକ ଦ୍ୱାରା ବା ଆକ୍ରାନ୍ତ ହୋଇଛି ବା ଯେଉଁଗୁଡ଼ାକ ରୁଗୁଡ଼ିଆ ହୋଇଯାଇ ସେ ଗଛକୁ ଓପାଡ଼ିକିରି ନଷ୍ଟ କରିଦେବେ, ବାହାରେ ପକାଇବେନି, ଆଇଦର ପୋତିଦେବେ ନହେଲେ ପୋଡ଼ିଦେବେ। ଏଥିରେ ଲିମ୍ବ ତେଲ, ଯେଉଁ ଲିମ୍ବ ତେଲର ଔଷଧ ବା ଲିମ୍ବ ତେଲ ଆପଣ ପ୍ରତି ଲିଟର ପିଛା 5 ml ଲେଖାଏଁ ଆପଣ ସ୍ପ୍ରେ କରନ୍ତୁ, ଏହାଦ୍ୱାରା ଆପଣଙ୍କର ଏ କାଣ୍ଡବିନ୍ଧା ପୋକ ପରିଚାଳନା ଆରାମରେ କରିପାରିବେ। ତାପରେ ହେଉଛି ପାଉଁଶିଆ ପୋକ। ପାଉଁଶିଆ ପୋକ ବି ବେଳେବେଳେ ହୁଏ, ସେଥିରେ କ'ଣ ହୁଏ ନା ଆପଣଙ୍କର ଯେତେବେଳେ ସେ ଯେଉଁ ଏ ପୋକଟା ଗଛର ମୂଳରେ ଥାଏ, ଯେ ଅଣ୍ଡା ଦିଏ, ତାର ଅଣ୍ଡା ଯେତେବେଳେ ଶୁଖ ବାହାରେ ସେ କ'ଣ କରେ ନା ପତ୍ରକୁ ଆଫେକ୍ଟ କରେ ବା ପତ୍ରର ରସ ଶୋଷି ଖାଇଲା ପରେ ଏଥର ବାଇଗଣ ପତ୍ରର ଧାର ଗୁଡ଼ାକ କଟା କଟା ହେଇଯିବ, ତାର ମାର୍ଜିନ ଗୁଡ଼ାକ କଟା କଟା ହେଇଯିବ, ଆଉ ମୂଳକୁ ବି ଆଫେକ୍ଟ କରିବା ଦ୍ୱାରା, ମୂଳକୁ ବି ଖାଇବା ଦ୍ୱାରା ଗଛଟା ଆସ୍ତେ ଆସ୍ତେ, ଏଥିରେ ବି ଆମର ଯେଉଁ ଲିମ୍ବ ପିଡ଼ିଆ ଯଦି ଆମେ ଶେଷ ଗୋଡ଼ ଚାଷ କଲା ବେଳକୁ 5 quintal ଏକ ହେକ୍ଟର ପିଛା ବା 2 quintal ଏକର ପିଛା ଯଦି ଆମେ ପ୍ରୟୋଗ କରୁଛୁ ଏଥିରେ ଭଲ ଫଳ ମିଳିବ। ଏବଂ ଆପଣ ସିଡ଼ଲିଂ ବା ତଳିକୁ ଯଦି କାର୍ବୋଫ୍ୟୁରାନ୍ ଦ୍ରବଣରେ 15 kg ପ୍ରତି ହେକ୍ଟର ପିଛା ବା 6 kg ପ୍ରତି ଏକର ପିଛା ଆମେ ଯଦି ଶେଷ ଗୋଡ଼ ଚାଷ କଲା ବେଳକୁ ପ୍ରୟୋଗ କରିପାରିବା, ନଚେତ ଆପଣ ତଳିକୁ ଯଦି କାର୍ବୋଫ୍ୟୁରାନ୍ ଦ୍ରବଣରେ ବୁଡ଼େଇକରି ଆମେ ଲଗାଇବା ତାହେଲେ ଏଥିରୁ ଆମେ ମୁକ୍ତି ପାଇପାରିବା। ଆଉ ଯଦି ପରବର୍ତ୍ତୀ ସମୟରେ ଆମେ କରିନାହୁଁ ଯଦି ଏ ପୋକ ଲାଗିଲା ତାହେଲେ କାର୍ବାରିଲ୍ ରୂପାଲ ନାମକ ଗୋଟେ ଔଷଧ ଅଛି ଯେଉଁଟାକି 3 gram ସହିତ ୱେଟେବୁଲ୍ ସଲଫର ଯେଉଁଟାକି ଗନ୍ଧକ ତାକୁ 2 gram ଗୋଟେ ଲିଟର ପାଣିରେ ଉଭୟକୁ ଏକାଥରେ କାର୍ବାରିଲ୍ 3 gram ଏବଂ ୱେଟେବୁଲ୍ ସଲଫର 2 gram ଗୋଟେ ଲିଟର ପାଣିରେ ଗୋଳେଇ ସ୍ପ୍ରେ କରିପାରିବେ। ଇଏ ହେଉଛି ପାଉଁଶିଆ ପୋକର କଥା। ତାପରେ ହେଉଛି ବ୍ରାଉନ୍ ଲିଫ୍ ହପର ଯେଉଁଟାକି ଆପଣମାନେ ବହୁତ ସମୟରେ ଦେଖିଥିବେ ବାଇଗଣ ଗୋଟେ ମୁଖ୍ୟ ରୋଗ ଯେଉଁଟାକି ବାଇଗଣ ଗଛଟା ଛୋଟ ଛୋଟ ହୋଇଯାଏ, ଇଏ ହେଉଛି ଗୋଟେ ବ୍ରାଉନ୍ ଲିଫ୍ ହପର ବୋଲି ଗୋଟେ ପୋକ ଦ୍ୱାରା ଏଇଟା ଆକ୍ରାନ୍ତ ହୁଏ। ଏଥିରେ କ'ଣ ହେବ ନା ପତ୍ରର ସାଇଜ୍ ଛୋଟ ହୋଇଯିବ, ତାର ଡାଳ ଗୁଡ଼ାକ ଛୋଟ ହୋଇଯିବ, ଗୋଟିଏ ଜାଗାରୁ ମେଞ୍ଚା ମେଞ୍ଚା ବ୍ରାଞ୍ଚ ବାହାରିକିରି ପତ୍ର ଗୁଡ଼ା ଛୋଟ ଛୋଟ ମୋଟା ମୋଟା ହୋଇଯିବ ଏବଂ ରିଙ୍କିଲ୍ ହୋଇଯିବ, ତାପରେ ପ୍ଲାଣ୍ଟ ମାନେ ବୁଦାଳିଆ ହୋଇକିରି ଇଏ ହେବ, ତେଥିରୁ ଫୁଲ ମୋଟେ ଆସିବ ଆଉ ରେୟାର ଫଳ ଆସେ। ଏବଂ ଏଇ ପୋକ ଦ୍ୱାରା ଆମର ଯେଉଁ ଲିଟିଲ୍ ବ୍ରିଞ୍ଜାଲ ଯେଉଁଟାକି ଗୋଟେ ମାଇକୋପ୍ଲାଜମା ଦ୍ୱାରା ରୋଗ ହୁଏ, ସେଇ ରୋଗର ବାହକ ହିସାବରେ ବ୍ରାଉନ୍ ପ୍ଲାଣ୍ଟ ଉପରେ କାମ କରେ। ଏ ପୋକକୁ ଦମନ କରିବା ପାଇଁ ବା ଲିଟିଲ୍ ଲିଫ୍ ବ୍ରିଞ୍ଜାଲ ଯେଉଁ ମାଇକୋପ୍ଲାଜମା ଦ୍ୱାରା ହେଉଥିବା ରୋଗକୁ ଦମନ କରିବା ପାଇଁ ଆମେ କାର୍ବୋଫ୍ୟୁରାନ୍ ଦ୍ରବଣରେ ଆମେ ତଳିକୁ ବିଶୋଧନ କରିପାରିବା ଏବଂ ଆମର ଡାଇମେଥଡ୍ ବା ରୋଗର ବା ଇମିଡାକ୍ଲୋପ୍ରିଡ୍ ନାମକ ଗୋଟେ ଔଷଧ ମିଳୁଛି, ଯଦି ସ୍ପ୍ରେ କରିବା ପ୍ରତି 15 ବ୍ୟବଧାନରେ 2-3 ସ୍ପ୍ରେ କରିବା, ଡାଇମେଥଡ୍ ଯଦି ସ୍ପ୍ରେ କରୁଛନ୍ତି 2 ml ଗୋଟେ ଲିଟର ପାଣିରେ, ଆଉ ଅଲ୍ଟରନେଟ୍ ସ୍ପ୍ରେ କଲେ ଭଲ ପ୍ରତି 15 ବ୍ୟବଧାନରେ 2-3 ଆପଣ ସ୍ପ୍ରେ କରନ୍ତି। ଏଇଟା ମୁଖ୍ୟ ପୋକ ହିସାବରେ ଆମର ଫଳ ଓ ଡାଳ କାଣ୍ଡବିନ୍ଧା ପୋକ ଏବଂ ବ୍ରାଉନ୍ ପ୍ଲାଣ୍ଟ ହପର ଦ୍ୱାରା ଆକ୍ରାନ୍ତ ହେଉଥିବା ବହୁତ ସମୟରେ ଆକ୍ରାନ୍ତ ହୁଏ। ଏ ଦୁଇଟା ସହିତ ଅନ୍ୟାନ୍ୟ ପାଉଁଶିଆ ପୋକ ଏବଂ କାଣ୍ଡବିନ୍ଧା ପୋକ ଦ୍ୱାରା ହିଁ ବାଇଗଣ ଆକ୍ରାନ୍ତ। ଏ ଚାରିଟାକୁ ଆମେ ଯଦି ଠିକ୍ ଭାବେ ପରିଚାଳନା କରିବେ ଆମେ ବାଇଗଣ ଫସଲରେ ନିଶ୍ଚିତ ଭାବେ ଅଧିକ ଅମଳ ସହିତ ଲାଭ ପାଇବା। ଆମ କେଉଁଝର ଜିଲ୍ଲାର ଦ୍ୱିତୀୟ ସବୁଠୁ ଅଧିକ ଚାଷ ହେଉଥିବା ପନିପରିବା ହେଉଛି ଭେଣ୍ଡି, ଆଉ ଭେଣ୍ଡି ଖୁବ୍ କମ୍ ଦିନର ଫସଲ, କମ୍ ଖର୍ଚ୍ଚ ହେଉଥିବା ଫସଲ ଏବଂ ପ୍ରକାରାନ୍ତରେ ସବୁଠୁ ଅଧିକା ଲାଭ ଦେଉଥିବା ଫସଲ ଭେଣ୍ଡି। ଏ ଭେଣ୍ଡିର ମୁଖ୍ୟତଃ 2-3 ପୋକ ସବୁଠୁ ବେଶୀ କ୍ଷତି କରେ, ବାଇଗଣ ଭଳି ଏହାର ବି ଡାଳ ଆଉ ଫଳବିନ୍ଧା ପୋକ ମୁଖ୍ୟତଃ ଅଧିକା କ୍ଷତି କରେ। ଏଇ ଯେଉଁ ପୋକ ଦ୍ୱାରା ଅଗ ଡାଳ ଗୁଡ଼ାକ ଶୁଖିକିରି ଝାଉଁଳି ପଡ଼େ ଏବଂ ତାର ଫୁଲରେ ବି ସେ ପୋକ ମାରିବା ଦ୍ୱାରା ସେ ଫୁଲ ବି ଶୁଖିଯାଏ ଏବଂ ଫଳରେ ବି ଏ ପୋକ କଣା କରିବା ଦ୍ୱାରା ଫଳଟା ବଜାର ମୂଲ୍ୟ କମିଯାଏ ଏବଂ ଫଳ ବି ବହୁତ ସମୟରେ ସିଧା ନ ହୋଇ ବିଭିନ୍ନ ଆକୃତିର ଅଙ୍କା ବଙ୍କା ହୋଇ ଲେଙ୍ଗଡ଼ା ଭଳି ହୋଇଯାଏ। ଏଇଟା ଦ୍ୱାରା ବହୁତ ସମୟରେ ବଜାରରେ ତାର ମୂଲ୍ୟ ବହୁତ କମିଯାଇଥାଏ। ତେଣୁ ଏ ପୋକକୁ ପରିଚାଳନା କରିବା ପାଇଁ ଆପଣ କାର୍ବାରିଲ୍ ନାମକ ଗୋଟେ ଗୁଣ୍ଡ ଔଷଧ ମିଳୁଛି, ତାକୁ ଯଦି ଶେଷ ଗୋଡ଼ ଚାଷ କଲାବେଳକୁ 10 kg ଲେଖାଏଁ ପ୍ରତି ଏକର ପିଛା କାର୍ବାରିଲ୍ ମାନେ ଗୁଣ୍ଡ ଔଷଧ ମିଳୁଛି, ତାକୁ ଯଦି ଆମେ ପକାଇ ଆମେ ହଳ କରିକିରି ଭେଣ୍ଡି ଚାଷ କରିବା ତାହେଲେ ପ୍ରାୟତଃ ଏ ପୋକ ମିଳିଯାଏ। ଆଉ ଯଦି ଆମେ ସେତେବେଳେ କାର୍ବାରିଲ୍ ପକାଇନି ଆଉ ପୋକ ଲାଗିଲା ପରେ ଆମେ 2-3 ଔଷଧ ଆମେ ଇଏ କରିବା, ଯେ ଲିମ୍ବ ଔଷଧ ବି ଆମେ ବ୍ୟବହାର କରିବା, ତା ସହିତ ଏମାମେକ୍ଟିନ୍ ବେଞ୍ଜୋଏଟ୍ ଯେଉଁ ଆମର ନୂଆ ମଲିକୁଲର ଔଷଧ ଆସିଛି, ନହେଲେ ଫୋସାଲନ୍,
ହେଲେ ପାଇରିଡାଲିଲ୍, ଏମିତି କୌଣସି ବି ଔଷଧ ଆମେ ପ୍ରୟୋଗ କରିପାରିବା। ତାକୁ ଡୋଜ୍ ବି କହିଦେଉଛି, ନିମ୍ବ ତେଲର ଔଷଧ 5 ମିଲିଲିଟର ପ୍ରତି ଲିଟର ପାଣିରେ, ଏମାମେକ୍ଟିନ୍ ବେଞ୍ଜୋଏଟ୍ 3 ଗ୍ରାମ 10 ଲିଟର ପାଣିରେ, ଫୋସାଲନ୍ 1.5 ମିଲିଲିଟର 1 ଲିଟର ପାଣିରେ, ବା ପାଇରିଡାଲିଲ୍ 1 ମିଲିଲିଟର 1 ଲିଟର ପାଣିରେ, ଯେଥିରୁ କୌଣସି ବି ଗୋଟେ ଔଷଧ ବଜାରରେ ମିଳୁଛି। ବହୁତ ସମୟରେ ଆମ କୃଷି ବିଭାଗର ସେଲ୍ ସେଣ୍ଟରରେ ବି ମିଳୁଛି, ତାକୁ ଆଣି ପ୍ରୟୋଗ କରାଯିବେ।

ତେଣୁ ଭେଣ୍ଡିର ଏଇ ଯେଉଁ ମୁଖ୍ୟ ପୋକକୁ ଆମେ ଖୁବ୍ ସହଜରେ ଆମେ ପରିଚାଳନା କରିପାରିବା। ତା ସହିତ ଭେଣ୍ଡିର ଆଉ ଗୋଟେ ବଡ଼ ପୋକ ହେଉଛି ଯେ ଚଉ ପୋକ। ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହିଲେ ଚଉ ପୋକ ଅଧିକ ହେବାର ସମ୍ଭାବନା। ସାଧାରଣତଃ ଚଉ ପୋକ କଅଁଳିଆ ପତ୍ର ଆଉ ଅଗ ମୁକୁଳ ପତ୍ରରେ ଅଧିକା ଲାଗେ। ଏଗୁଡ଼ାକ ସାଧାରଣତଃ କଳା କିମ୍ବା ବାଦାମୀ ରଙ୍ଗର ଛୋଟ ଛୋଟ ପୋକ, ଆଉ ଏ ମେଞ୍ଚା ମେଞ୍ଚା ହେଇ ଏଇ ଗଛର ପତ୍ରକୁ ରସ ଶୋଷି ଖାଏ। ତାଦ୍ୱାରା କ'ଣ ହେବ ନା କଅଁଳିଆ ଡାଳ ଏବଂ ପତ୍ର ଗୁଡ଼ାକ ଲୋଚାକୋଚା ହେଇଯିବ, ଗଛର ଗ୍ରୋଥ ରୁଗୁଡ଼ିଆ ହେଇଯିବ ବା ଗଛ ବଢ଼ିବ ନାହିଁ, ରୁଗୁଡ଼ିଆ ହେଇଯିବ। ଆଉ ଏଇ ଯେଉଁ ଆଫିଡ଼ ବା ଜଉ ଜାତୀୟ ପୋକ, ସେ ଗୋଟେ ପ୍ରକାର ତାର ଲାଳରୁ ଗୋଟେ ହନି ଡ୍ୟୁ ବା ମହୁ ଝରିଲା ଭଳି ଯେଉଁ ବାହାରେ, ଯେଉଁଟାକି ଗଛରେ ସୁଟି ମୋଲ୍ଡ ନାମକ ଗୋଟେ ଫଙ୍ଗସ ଡେଭଲପ୍ କରେ। ଆପଣଙ୍କର ଡାଳ ପତ୍ର ଆଉ ସେ ଫଳରେ କଳା କଳା ଦାଗ ହେଇ ବସିଯାଏ, ଯେଉଁଟାକି ସହଜରେ ଛାଡ଼େ ନାହିଁ, ଯେଉଁଟାକି ମାର୍କେଟ ଭାଲ୍ୟୁ କମି। ଆଉ ଯେଉଁ ପୋକ ଆପଣଙ୍କର ବହୁତ ସମୟରେ ଏଇ ମହୁ ସିକ୍ରିସନ ଯୋଗୁଁ ଆପଣ ଗଛକୁ ବହୁତ ସମୟରେ ପିମ୍ପୁଡ଼ି ବା ନାଲି ପିମ୍ପୁଡ଼ି ଚଢ଼ୁଥିବାର ଦେଖିଲେ ଆପଣ ନିଶ୍ଚିତ ଜାଣିବେ ଯେଉଁ ପୋକ କିମ୍ବା ଧଳା ମାଛି ଲାଗିବାର ସମ୍ଭାବନା। ଧଳା ମାଛି ତ ଅଲଗା ମୁଁ କହିବି ପରେ ପରେ, କିନ୍ତୁ ଯେଉଁ ପୋକ ଯେଉଁ କଳା କଳା ପତ୍ର ଅଗ ମୁକୁଳକୁ ଯେଉଁ ଖାଇକରି ଆକ୍ରାନ୍ତ କରେ, ଏଇଟାରେ ପ୍ରଥମ ଲକ୍ଷଣ ହେଉଛି ଆପଣ ଗଛରେ ପିମ୍ପୁଡ଼ି ଚଢ଼ୁଛନ୍ତି, ନିଶ୍ଚିତ ଯେଉଁ ଲାଗିଥିବାର। ତେଣୁ ଆର ପରିଚାଳନା ପାଇଁ ଯେଉଁ ପାଇଁ ମୁଖ୍ୟତଃ ଡାଇମେଥଏଟ୍ ବା ରୋଗର ନହେଲେ ଇମିଡାକ୍ଲୋପ୍ରିଡ୍ ନହେଲେ ଫସ୍ପାମିଡନ୍, ଏ ତିନିଟାରୁ କୌଣସି ଗୋଟେ ଔଷଧ ସଫଳ ଭାବେ ବ୍ୟବହାର କରିପାରିବା। ଡାଇମେଥଏଟ୍ ଯଦି ବ୍ୟବହାର କରୁଛନ୍ତି 2 ମିଲିଲିଟର 1 ଲିଟର ପାଣିରେ, ଇମିଡାକ୍ଲୋପ୍ରିଡ୍ ଯଦି ବ୍ୟବହାର କରୁଛନ୍ତି 4 ମିଲିଲିଟର 10 ଲିଟର ପାଣିରେ, ଏବଂ ଫସ୍ପାମିଡନ୍ ଯଦି ବ୍ୟବହାର କରୁଛନ୍ତି 1.5 ମିଲିଲିଟର 1 ଲିଟର ପାଣିରେ ଆମେ ସ୍ପ୍ରେ କରିପାରିବା। ତା ସହିତ ଆପଣ ଯଉ ପୋକ ପାଇଁ ଆପଣ ୟେଲୋ ଷ୍ଟିକି ଷ୍ଟ୍ରାପ୍ ବା ହଳଦିଆ ଫିତା ଆପଣ ଜମି ଚାରିପଟେ ପାଉଛନ୍ତି, ସେ ବି ତାକୁ କିଛି ପରିମାଣରେ ଯଉ ପୋକକୁ ପ୍ରତିଷେଧ ବ୍ୟବସ୍ଥା ବା ରିପେଲ୍ କରିବା ଦୂରେଇ ରଖିବ। ଭେଣ୍ଡି ଫସଲରେ ଧଳା ମଛି ଗୋଟେ ବହୁ କ୍ଷତି କରୁଥିବା ପୋକ। ଏଇ ଯେଉଁ ଧଳା ମାଛିଟା ଆପଣଙ୍କର ଦେଖିବେ ପତ୍ରରେ ଯେତେବେଳେ ଆରମ୍ଭ ହେବ ଛୋଟ ଛୋଟ ହଳଦିଆ ଦାଗ ଆରମ୍ଭ ହେବ, ଏବଂ ତାପରେ ପରେ ସେ ହଳଦିଆ ଦାଗ ଗୁଡ଼ା ଯେତେବେଳେ ମିଶିଯିବ ଟୋଟାଲ ପତ୍ରଟାରେ ଛାପ ଛାପକା ଇରେଗୁଲାର ଦାଗ ସବୁ ହଳଦିଆ ଦାଗ ଟିସୁ ଗୁଡ଼ାକ ହଳଦିଆ ପଡ଼ିଯିବ। ତାପରେ ପରେ ସେଠି ପତ୍ର ଗୁଡ଼ାକ ଝଡ଼ି ପଡ଼ିବ, ଲଣ୍ଡା ହେଇଗଲା ବେଳେ ଦେଖାଯିବ। ଏଇ ଯେଉଁ ଧଳା ମାଛିରେ ବି ସେ ଯେଉଁ ତାର ଲାଳ ବା ତା ମଳରୁ ଆପଣଙ୍କର ମହୁ ଭଳି ମିଠା ଜିନିଷ ବାହାରେ, ଯାହାଦ୍ୱାରା କି ସୁଟି ମୋଲ୍ଡ ଫଙ୍ଗସ ଡେଭଲପ୍ ହୁଏ। ଧଳା ମାଛି ଦ୍ୱାରା ଗୋଟେ ସବୁଠୁ ବଡ଼ ଭୂତାଣୁ ଜନିତ ରୋଗ ୟେଲୋ ଭେନ୍ ମୋଜାଇକ୍ ଭାଇରସ୍ ତାକୁ କହୁଛନ୍ତି ଇଂଲିଶରେ। ପତ୍ରର ଶିରା ଗୁଡ଼ାକ ସବୁ ହଳଦିଆ ପଡ଼ିଯିବ। ଏଇ ଯେଉଁ ଭୂତାଣୁ ଜନିତ ରୋଗ ଭେଣ୍ଡି ଫସଲର ବହୁତ କ୍ଷତି କରେ, ଏମିତିକି ସମ୍ପୂର୍ଣ୍ଣ ଫଳ ନଷ୍ଟ କରିଦିଏ, ଫୁଲ ଆସେ ନାହିଁ। ତେଣୁ ଏ ଧଳା ମାଛି ଦ୍ୱାରା ଏଇ ଯେଉଁ ୟେଲୋ ଭେନ୍ ମୋଜାଇକ୍ ବହୁତ ସମୟରେ ବାହିତ ହୋଇକରି ଏ ରୋଗ ସୃଷ୍ଟି କରେ। ତେଣୁ ଏ ହ୍ୱାଇଟ୍ ଫ୍ଲାଇ ବା ଧଳା ମାଛିକୁ ନିୟନ୍ତ୍ରଣ କରିବାକୁ ହେଲେ ବା ୟେଲୋ ଭେନ୍ ମୋଜାଇକ୍କୁ ନିୟନ୍ତ୍ରଣ କରିବାକୁ ହେଲେ ଆପଣଙ୍କୁ ଧଳା ମାଛିକୁ ନିୟନ୍ତ୍ରଣ କରିବା ପାଇଁ ହେବ। ତା ପାଇଁ ଆପଣଙ୍କର ଇମିଡାକ୍ଲୋପ୍ରିଡ୍ ନହେଲେ ଥାଇମେଥକ୍ସାମ ନହେଲେ ଫୋସାଲନ୍ ନହେଲେ କ୍ୱିନାଲଫସ୍, ଏଥିରୁ କୌଣସି ଗୋଟେ ଔଷଧ 15-20 ଦିନ ବ୍ୟବଧାନରେ 2 ଥର ବା 3 ଥର ଆମର ପ୍ରୟୋଗ କରିବାକୁ ପଡ଼ିବ। ଆଉ ଯଦି ଥାଇମେଥକ୍ସାମ ବି ଗୋଟେ ନୂଆ ଔଷଧ ଯେଉଁଟାକି 3 ମିଲିଲିଟର 10 ଲିଟର ପାଣିରେ, ଆଉ ଇମିଡାକ୍ଲୋପ୍ରିଡ୍ ଯଦି ବ୍ୟବହାର କରୁଛେ 4 ମିଲିଲିଟର 10 ଲିଟର ପାଣିରେ, ନହେଲେ ଫୋସାଲନ୍ ଯଦି ବ୍ୟବହାର କରୁଛେ 1.5 ମିଲିଲିଟର 1 ଲିଟର ପାଣିରେ, ଯଦି କ୍ୱିନାଲଫସ୍ ବ୍ୟବହାର କରୁଛନ୍ତି 2 ମିଲିଲିଟର 1 ଲିଟର ପାଣିରେ ଆମେ ସ୍ପ୍ରେ କରିବା। ଆଉ ସବୁବେଳେ ମନେ ରଖିବା 1 ଏକର ପାଇଁ 200 ଲିଟର ଔଷଧ ମିଶା ଦ୍ରବଣ ବ୍ୟବହାର କରିବା। ବାଇଗଣ ଆଉ ଭେଣ୍ଡି ପରେ ଆମ ଜିଲ୍ଲାର ଅଧିକ ଚାଷ ହେଉଥିବା ଫସଲ ହେଉଛି କଲରା ଆଉ କାକୁଡ଼ି। ଏଇ ଯେଉଁ କଲରା ଆପଣଙ୍କର ଖୁବ୍ କମ୍ ଖର୍ଚ୍ଚରେ ବହୁତ ଲାଭ ହୁଏ। କଲରା ବର୍ଷ ଯାକ ମାର୍କେଟରେ ଅଧିକା ରେଟ୍ରେ ବିକ୍ରି ହୁଏ, ତେଣୁ ଅଳ୍ପ ଫଳିଲେ ବି ଲାଭ ଅଧିକା ହୋଇଥାଏ। ତେଣୁ ଏଇଥିରେ ଏଇ ଲାଭକୁ ଆଉ ଟିକେ ବଢ଼ାଇବା ପାଇଁ ଏବଂ ଲାଭକୁ ନିଶ୍ଚିତ କରିବା ପାଇଁ ଆମେ ଯଦି କେତେ ଗୁଡ଼ାକ ମୁଖ୍ୟ ପୋକ ତାକୁ ଯଦି ଆମେ ନା କରିପାରିବା ଠିକରେ, ତାହେଲେ ଆମେ ଆହୁରି ଲାଭ ପାଇବା। ସେଥିରେ ଗୋଟେ ହେଉଛି ରେଡ୍ ପମ୍ପକିନ୍ ବିଟିଲ୍ ଗୋଟେ ପୋକ ଅଛି, ଆଉ ଗୋଟେ ଯଉ ପୋକ ଅଛି, ଆଉ ଗୋଟେ ହେଉଛି ଫଳବିନ୍ଧା ପୋକ ଅଛି। ତିନିଟା ପୋକକୁ ଯଦି ଆମେ କଣ୍ଟ୍ରୋଲ କରିବା ତାହେଲେ କଲରାରେ କମ୍ସେ କମ୍ ଆହୁରି 3 ଭାଗରୁ ଭାଗ୍ୟ ଅମଳ ବଢ଼ିଯିବ, ଅର୍ଥାତ୍ 30 ଭାଗ ଅମଳ ବଢ଼ିବାର ଭାବନା। ତେଣୁ ଆମର ପ୍ରଥମତଃ ମୁଖ୍ୟ ପୋକ ହେଉଛି ରେଡ୍ ପମ୍ପକିନ୍ ବିଟିଲ୍, ଯେଉଁଟାକି ଆମର ଗଛ ଛୋଟବେଳେ କଲରା 2-4 ପତ୍ରରୁ 15-20 ଦିନ ଭିତରେ ହେଇଥିଲା ବେଳେ ଏଇ ପୋକଟା ବହୁତ ସମୟରେ ଆକ୍ରମଣ କରେ। ମୂଳରୁ ଏଇ ଯେଉଁ ପୋକଟା ଅଳ୍ପ ଖର୍ଚ୍ଚରେ ଆମେ ଯଦି କଣ୍ଟ୍ରୋଲ କରିପାରିବା, କାର୍ବାରିଲ 4 ଗ୍ରାମ କିମ୍ବା ମେଟାସିଡ୍ ଗୋଟିଏ

0: ମିଲିଲିଟର ସିଡ୍ଲିଂ ବା ଲଗେଇବା ସମୟରେ ଯଦି ଆମେ ସ୍ପ୍ରେ କରିବା ତାହେଲେ ଆମକୁ କଣ୍ଟ୍ରୋଲ କରିପାରେ। ପ୍ରଥମତଃ ଲଗେଇବାର 4-8 ଦିନ ଗୋଟିଏ ସପ୍ତାହ ଭିତରେ କାର୍ବାରିଲ କିମ୍ବା ମେଟାସିଡ଼ ମେଟାସିଡ଼ ହେଲେ 1 ମିଲିଟର 1 ଲିଟର ପାଣିରେ ସ୍ପ୍ରେ କରିଲେ ଆମର ଏଇ ଯେଉଁ ରେଡ୍ ପମ୍ପକିନ୍ ବିଟିଲ୍ କୌଣସି କ୍ଷତି କରିପାରେନି। ତାପରେ ଆଉ ଗୋଟେ ହେଉଛି ଜଉ। ଜଉ ତ ସାଧାରଣତଃ ପ୍ରତ୍ୟେକ ପନିପରିବାରେ ଗୋଟେ ମୁଖ୍ୟ ପୋକ, ସେମିତି କଲରାରେ ବି ଗୋଟେ ମୁଖ୍ୟ ପୋକ। ଜଉ ଜାତୀୟ ପୋକକୁ ଆମେ କଣ୍ଟ୍ରୋଲ କରିବା ପାଇଁ ଆମେ ମାଲାଥିଅନ୍ ନହେଲେ ମେଟାସିଷ୍ଟସ୍ ନହେଲେ ରୋଗର ନହେଲେ ଇମିଡାକ୍ଲୋପିଡ଼ ଇଏ 3-4ଟାରୁ କୌଣସି ଗୋଟେ ଔଷଧ ଆମେ ଯଦି ବ୍ୟବହାର କରିବା। ମାଲାଥିଅନ୍ ଯଦି 2 ମିଲିଲିଟର 1 ଲିଟର ପାଣିରେ, ଯଦି ମେଟାସିଷ୍ଟସ୍ ବ୍ୟବହାର କରୁଛନ୍ତି 2 ମିଲିଲିଟର 1 ଲିଟର ପାଣିରେ, ରୋଗର ଯଦି ବ୍ୟବହାର କରୁଛନ୍ତି 2 ମିଲିଲିଟର 1 ଲିଟର ପାଣିରେ, ଏବଂ ଇମିଡାକ୍ଲୋପିଡ଼ ଯଦି ବ୍ୟବହାର କରୁଛନ୍ତି 4 ମିଲିଲିଟର 10 ଲିଟର ପାଣିରେ ଆମେ ଗୋଳେଇକରି ଯଦି ପ୍ରୟୋଗ କରିବା। ଆଉ 1 ରୁ 200 ମିଲିଲିଟର ଔଷଧ ମିଶା ପାଣି, ଏବଂ ସାଧାରଣତଃ ସ୍ପ୍ରେ କରିବା ସମୟରେ ଆପଣ ସବୁ ଔଷଧ ପାଇଁ ସ୍ପ୍ରେ କରିବା ସାର ଆପଣ ମନେ ରଖିବେ, ଖରାଦିନିଆ ମୁଖ୍ୟତଃ ଆପଣ ଉପର ଓଳି ଦିନ 3-4 ପରେ ସ୍ପ୍ରେ କଲେ ଭଲ ଫଳ ମିଳେ।
1: ଶୁଣିଲେ ତ ମହୋଦୟ କେତେ ଭଲ ଭାବରେ ବୁଝେଇଦେଲେ ଯେ କୋଉ ସମୟରେ କୋଉ ପନିପରିବା ପାଇଁ, ବାଇଗଣ ହଉ, ଭେଣ୍ଡି ହଉ, ଜହ୍ନି ହଉ, କଲରା ହଉ, ବିଲାତି ହଉ, ଯାହା ସବୁ ପନିପରିବା ଏଇ ସମୟରେ ବିଶେଷ ଭାବରେ ବାହାରେ, ସେଇ ପନିପରିବାରେ କ'ଣ କ'ଣ ରୋଗ ହୁଏ ଏବଂ ସେଇ ରୋଗର ପ୍ରତିକାର ପାଇଁ କ'ଣ କ'ଣ ଆମକୁ କରିବାକୁ ପଡ଼ିବ। ଆମକୁ ଖାଲି ଠିକ୍ ସମୟରେ ଠିକ୍ ଔଷଧକୁ ପ୍ରୟୋଗ କରିବା, ଠିକ୍ ସମୟରେ ଖତ ସାର ଦେବା, ତେବେ ନିଶ୍ଚିତ ରୂପେ ଆମେ ଅଧିକ ଅମଳ ପାଇବା। ତେବେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଉଠିବା ତାହେଲେ ଯିବା। ଆମର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିଶ୍ୱ ଭାଇର ଜୁହାର।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପୁଲିସ?
4: ମିସ୍ ସୀମା?
3: ଆଜ୍ଞା।
4: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
3: କାହିଁକି? କିନ୍ତୁ ମୁଁ
4: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
3: ଡିଜିଟାଲ ଆରେଷ୍ଟ?
4: 1,00,000 ଦିଅନ୍ତୁ, ବଞ୍ଚିଯିବେ।
3: ଏତେ ଟଙ୍କା?
4: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
3: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
5: ହେଲୋ ମମ୍ମା।
3: ହାଇ।
6: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆରମ୍ଭରେ ଶୁଣନ୍ତୁ ୟୁବା ଚଳଚ୍ଚିତ୍ରର ଗୀତ, ମଧୁଶ୍ରୀ ଏବଂ ଏଆର୍ ରେହମାନଙ୍କ କଣ୍ଠରେ ଗୀତ ମେହବୁବ, ସଙ୍ଗୀତ ଏଆର୍ ରେହମାନ।

ପରବର୍ତ୍ତୀ ଗୀତ ଶୁଣନ୍ତୁ ତ୍ରିଶୁଲ ଚଳଚ୍ଚିତ୍ରରୁ ଲତା ମଙ୍ଗେସ୍କର ଏବଂ ୟେସୁଦାସଙ୍କ କଣ୍ଠରେ। ଗୀତ ରଚନା ସାହିର, ସଙ୍ଗୀତ ଦେଇଛନ୍ତି ଖୟାମ।

ଶେଷରେ ଶୁଣନ୍ତୁ ଲାଲ ପଥର ଚଳଚ୍ଚିତ୍ରର ଗୀତ କିଶୋର କୁମାରଙ୍କ କଣ୍ଠରେ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ଶଙ୍କର ଜୟକିଶନ।

ଶୁଣିଲେ କେତୋଟି ଚଳଚ୍ଚିତ୍ର ସଙ୍ଗୀତ। ଚଳଚ୍ଚିତ୍ରଗୁଡ଼ିକ ଥିଲା ୟୁବା, ତ୍ରିଶୁଲ ଏବଂ ଲାଲ ପଥର। କଣ୍ଠଶିଳ୍ପୀ ଥିଲେ ମଧୁଶ୍ରୀ, ଏ ଆର୍ ରେହମାନ, ଲତା ମଙ୍ଗେସ୍କର ଏବଂ କିଶୋର କୁମାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 8:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସାପ୍ତାହିକୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ଦେବାଶିଷ ମିଶ୍ରା।

নমস্কার শ্রোতা বন্ধু, অনেক অনেক শুভেচ্ছা, স্বাগত এবং অভিনন্দন জনাই আরম্ভ করুছু সূচনা সম্বাদ এবং তথ্যভিত্তিক উপস্থাপনারে নমস্কার কেন্দুঝর কার্যক্রমরে সাপ্তাহিকে। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ କେନ୍ଦୁଝର ଜିଲ୍ଲାରେ ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ଓ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ କୋଠା ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ ଏବଂ ଶୌଚାଳୟ ଭଳି ଭିତ୍ତିଭୂମିର ସ୍ଥିତି ପଚାରି ବୁଝିଥିଲେ। ଫେସ୍ ରେକଗ୍ନିସନ୍ ସିଷ୍ଟମ୍ ମାଧ୍ୟମରେ ବଣ୍ଟନ, ଶିଶୁ ପୋଷଣ ନିରୀକ୍ଷଣ ଏବଂ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ସହ ଆବେଦନଗୁଡ଼ିକର କ୍ଷେତ୍ରଭିତ୍ତିକ ସତ୍ୟାପନର ସମୀକ୍ଷା କରାଯାଇଥିଲା। ମିଶନ୍ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ପାଳନ, କ୍ରେସ୍ ସେବା ସହ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଚାଲୁଥିବା ସଚେତନତା ଅଭିଯାନ ଉପରେ ଆଲୋଚନା କରାଯାଇଥିଲା ଏବଂ ଏ ସମ୍ବନ୍ଧିତ ସମସ୍ତ କାର୍ଯ୍ୟଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ଚାଲୁଥିବା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କର ପୁନର୍ବାସ ଓ ଶିକ୍ଷାଗତ ସହାୟତାର ସମୀକ୍ଷା କରାଯାଇଥିଲା। ମା ତାରିଣୀଙ୍କର ମନ୍ଦିର, ସାନଘାଗରା, ବଡ଼ଘାଗରା ଏବଂ ଖଣ୍ଡାଧାର ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପାର୍କିଂ, ଚାଲିବା ରାସ୍ତା, ଶୌଚାଳୟ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଥିଲା। ଏଥିସହିତ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବା ସହ ହିତାଧିକାରୀଙ୍କୁ ସଠିକ୍ ସେବା ପ୍ରଦାନ କରିବା ପାଇଁ ନିୟମିତ ଅନୁଧ୍ୟାନ କରିବାକୁ ଅଧିକାରୀମାନଙ୍କୁ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଥିଲେ। ୨୦୨୬ ମସିହାର ମୌସୁମୀ ଋତୁକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏସ୍ଡି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ମନ୍ଦରଧର ମହାଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ମାଝି, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ଜିଲ୍ଲା ଆପତ୍କାଳୀନ ଅଧିକାରୀ ଅଭିଳାଶ ପୁରୋହିତ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସେବା ସହ ଜଡ଼ିତ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ପ୍ରାକ୍ ପ୍ରସ୍ତୁତି, ଆନ୍ତଃବିଭାଗୀୟ ସମନ୍ୱୟ ଏବଂ ସଠିକ୍ ସମୟରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ, ଯେପରି କୌଣସି ଜୀବନ ହାନି ନ ହୁଏ ବା ଜିରୋ କାଜୁଆଲିଟି, ସେଥିପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଓ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଜଳସେଚନ ବିଭାଗ ଏବଂ ବୈତରଣୀ ଅବବାହିକାର ଅଧିକାରୀମାନଙ୍କୁ ନଦୀ ଓ କେନାଲ ବନ୍ଧର ପୂର୍ବ ଘାଇଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ସହ ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟାଞ୍ଚଳର ସୁଗମ ନିଷ୍କାସନ ପାଇଁ ସମସ୍ତ ବିଡିଓ ଏବଂ ସହରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବାକୁ କୁହାଯାଇଥିଲା। ଜୁନ୍ 1 ତାରିଖରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଦପ୍ତର ଏବଂ ବ୍ଲକ ସ୍ତରରେ 24 ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ସହ ଦୈନିକ ବୃଷ୍ଟିପାତ ଓ ବନ୍ୟା ସ୍ଥିତି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇଏମ୍ଡି ଭୁବନେଶ୍ୱର ଦ୍ୱାରା ଜାରି ପାଣିପାଗ ସତର୍କ ସୂଚନା ଓ ବନ୍ୟା ବୁଲେଟିନ୍କୁ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ସମୟରେ ଟେଲିଫୋନ୍ ସେବା ଚାଲୁ ରଖିବାକୁ ବିଏସ୍ଏନ୍ଏଲ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ବିପଦସଂକୁଳ ଅଞ୍ଚଳରେ
ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଓ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ୱାଟକୋ ଏବଂ ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଗକୁ ନିରବିଚ୍ଛିନ୍ନ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ, ପଶୁ ସମ୍ପଦ ଏବଂ କୃଷି ବିଭାଗକୁ ରୋଗ ପ୍ରତିରୋଧକ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ପାନୀୟ ଜଳ ଓ ଶୌଚାଳୟ ସୁବିଧା ଥିବା ବନ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରି ମେ 15 ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିଲା। ସେହିପରି ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସ୍ଥାନାନ୍ତର ଓ ପରିବହନ ଯୋଜନା ପ୍ରସ୍ତୁତ କରାଯାଇଛି। ଜରୁରୀ ସମୟରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ସେନାବାହିନୀର ମୃତୟନ ପାଇଁ ଆରକ୍ଷୀ ଅଧୀକ୍ଷକ ଏବଂ ପୂର୍ତ୍ତ ବିଭାଗକୁ ଆଗୁଆ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନର ଏହି ଆଗୁଆ ପଦକ୍ଷେପକୁ କେନ୍ଦୁଝର ଲୋକସଭା ସଦସ୍ୟ ଓ ବିଧାୟକମାନେ ପ୍ରଶଂସା କରିବା ସହ ଧନଜୀବନ ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍କ୍ରସ ଦିବସ ଭାରତୀୟ ରେଡ୍କ୍ରସ ସଂସ୍ଥା କେନ୍ଦୁଝର ଓ ଯୁବ ରେଡ୍କ୍ରସ ୟୁନିଟ୍ ଧରଣୀଧର ବିଶ୍ୱବିଦ୍ୟାଳୟଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଧରଣୀଧର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ କେନ୍ଦୁଝର ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଆପତ୍କାଳୀନ ଅଧିକାରୀ ଅଭିଳାଷ ପୁରୋହିତ, ସମାଜସେବୀ ଧରିତ୍ରୀ ରାଉତ, ଧରଣୀଧର ବିଶ୍ୱବିଦ୍ୟାଳୟର ପିଜି କାଉନ୍ସିଲ୍ର ଅଧ୍ୟକ୍ଷ ପ୍ରଭୁପ୍ରସାଦ ଦାସ, ରେଡ୍କ୍ରସର ଯୁଗ୍ମ ସମ୍ପାଦକ ଏଆର୍ ଖାନ୍ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ହେନେରୀ ଡୁନାଣ୍ଟଙ୍କ ଜୀବନାଦର୍ଶ କାର୍ଯ୍ୟଧାରାର ବିସ୍ତୃତ ବ୍ୟାଖ୍ୟା କରିବା ସହିତ ଆଜି କିପରି ଏହା ମାନବ ଜାତିର କଲ୍ୟାଣ ପାଇଁ ମାର୍ଗଦର୍ଶକ ହୋଇପାରିଛି ତାହା ପ୍ରକାଶ କରିଥିଲେ। ଜିଲ୍ଲା ଯୁବ ରେଡ୍କ୍ରସର ସଂଯୋଜିକା ଡକ୍ଟର ମମତା ମଞ୍ଜରୀ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସୁଶ୍ରୀ ଆୟୁଷୀ କର ଉତ୍ସବ ପରିଚାଳନା କରିଥିବା ବେଳେ ଯୁବ ରେଡ୍କ୍ରସ କାଉନ୍ସିଲର ଶୁକଦେବ ତିରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଅରୁନ୍ଧତୀ ଓଝା, ଡକ୍ଟର ସୁମନ୍ତ ନାୟକଙ୍କ ସହଯୋଗରେ ଉତ୍ସବଟି ସମ୍ପନ୍ନ ହୋଇଥିଲା। ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା ଇଣ୍ଡିଆନ୍ ବାଇ ବାର୍ଥ କେନ୍ଦୁଝରର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ କେନ୍ଦୁଝର ଶଙ୍କରପୁରସ୍ଥିତ କ୍ରୀଡ଼ା ପ୍ରାଙ୍ଗଣରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

0: ସହଯୋଗ କରିଥିଲେ। ଏ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ନିଜ ବକ୍ତବ୍ୟରେ କହିଥିଲେ,
1: ଆମ ସମସ୍ତଙ୍କ ପାଇଁ ଏତେ ବଡ଼ ଖୁସି ଆଣିଦେଇଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ। ଏ ଯେଉଁ ଯୋଜନା ସତରେ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ, ଆମର ଜାତି ଏବଂ ଜନଜାତି ଲୋକ ତଥା ବିଶେଷ ଭାବରେ ଆମର ପଛୁଆ ବର୍ଗର ଲୋକମାନଙ୍କ ପାଇଁ, ଯେଉଁମାନଙ୍କର ବାପାଙ୍କର ମୁଣ୍ଡରେ ଚଡ଼କ ପଡ଼ୁଥିଲା ତାଙ୍କର ଝିଅକୁ ସେ କିପରି ବିବାହ ବନ୍ଧନରେ ଗୋଟେ ଭଲ ବର ଦେଖି ବିବାହ ଦେବେ, ଏତେ ବଡ଼ ବୋଝ ବରଯାତ୍ରୀ ଆସିବେ ଖାଇ ପିଇକି ଭୋଜିଭାତ କରିକି ଯିବେ, ଝିଅ ପାଇଁ ଏତେ ସାଜସଜା ଏତେ ଟେଣ୍ଟର ଆୟୋଜନ, ସତରେ ବହୁତ ପିତା ତାଙ୍କ ଝିଅମାନଙ୍କୁ ବାହାଘର କରାଇବାରେ ବିଫଳ ହେ, ତାଙ୍କ ଝିଅମାନଙ୍କୁ ଏମିତିଆ ଛାଡ଼ି ଦେଉଥିଲେ ଯାହାଦ୍ୱାରା କି ବହୁତ ଝିଅ ବିବାହ ନ କରି କିଏ କାହା ସହିତ ଚାଲି ଯାଉଥିଲା। ଧନ୍ୟବାଦ ଦେବେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ, ଯାହାଙ୍କର ପ୍ରୟାସ ବଳରେ ଫେବୃଆରୀ ମାସ 3 ତାରିଖ 2026 ସର୍ବପ୍ରଥମେ ଆୟୋଜନ ହୋଇଥିଲା ଗଞ୍ଜାମର ମା ତାରା ତାରିଣୀ ମନ୍ଦିରରେ, ଯେଉଁଠାରେ କି 201 ଜଣ ଆମର ଯୋଡ଼ିଙ୍କର ସେଠାରେ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ସେହିଭଳି ଭାବରେ ଆଜି ଏ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆଜି ଆମେ 36 କୋଟି ଯୋଡ଼ିଙ୍କୁ ଆଜି ଆମେ ବିବାହ ବନ୍ଧନରେ ତାଙ୍କୁ ଆଜି ବାନ୍ଧିବାକୁ ଯାଉଛୁ। ଏଠିକି ଆସିଲା ପରେ ମୋତେ ବହୁତ କିଛି ଆମର ଝିଅ, କିଛି ପୁଅ, କିଛି ବାପା ମଧ୍ୟ ପ୍ରଶ୍ନ କରିଥିଲେ, ଆରେ ସେଠି ତ ଏତେ ବଡ଼ ବାହାଘର ହେଉଛି ଆମେ ଶୁଣିବାକୁ ପାଇଲୁ, କାହିଁ ଆମ ଝିଅର ବାହାଘର ତ ଆମେ କରାଇ ପାରିଲୁନି, ଆମେ କରିବୁ କେମିତି। ସତରେ ସମସ୍ତଙ୍କୁ ଏ ବାବଦରେ ମଧ୍ୟ ଜଣାଇବାର ଆବଶ୍ୟକତା ଅଛି। ଯାହା ବି ହେଉ ନା କାହିଁକି, ସଂକ୍ଷେପରେ ମୁଁ କହିବି, ଏ ବିବାହ ଉତ୍ସବରେ ବା ବିବାହ ବେଦୀରେ ବସିବା ପାଇଁ ହେଲେ ଜଣେ କନ୍ୟାକୁ ଅତି କମ୍ରେ ଆମର 18 ବର୍ଷ ହୋଇଥିବା ଦରକାର, ଏବଂ ସେହିଭଳି ଭାବରେ ଆମର ବୟସ ସୀମା ରହିଛି 18 ରୁ 35 ବର୍ଷ ଏବଂ ପୁଅ ପାଇଁ ରହିଛି 21 ରୁ 35 ବର୍ଷ। ତା ସତ୍ତ୍ୱେ ଆମର କାଷ୍ଟ ସାର୍ଟିଫିକେଟ୍ ଏବଂ ଆମର ଇନକମ୍ ସାର୍ଟିଫିକେଟ୍, ଯାହାକି ଆମର ବ୍ଲକରେ ଥିବା RTPS ଯେଉଁଟା କୁହାଯାଉଛି ରାଇଟ୍ ଟୁ ପବ୍ଲିକ୍ ସର୍ଭିସ୍, ସେଠାରେ ରେଜିଷ୍ଟ୍ରେସନ୍ କରାଯିବ। ରେଜିଷ୍ଟ୍ରେସନ୍ ହେବାର 7 ଦିନ ଭିତରେ କନ୍ୟାର ଏକାଉଣ୍ଟକୁ ବା ତାଙ୍କର ଯେଉଁ ଜଏଣ୍ଟ ଏକାଉଣ୍ଟ ଥିବ ବର ଏବଂ କନ୍ୟା ତାଙ୍କ ଏକାଉଣ୍ଟକୁ ସର୍ବପ୍ରଥମେ 35,000 ଟଙ୍କା ଛଡ଼ାଯିବ, ଏବଂ ବାହାଘର ସମୟରେ ଝିଅ ପାଇଁ ଶାଢ଼ୀ ଏବଂ ଅନ୍ୟାନ୍ୟ ସାଜସଜା ପାଇଁ ଆଉ 10,000, ଏବଂ ସର୍ବୋପରି ପୁଣି ବିବାହ ଖର୍ଚ୍ଚ ସେଥିପାଇଁ ଆଉ 6,000। ନିହାତି ଭାବରେ ଏହା ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ, ଏବେଙ୍କ ବାପା ପାଇଁ ତା ଝିଅର ବାହାଘର କରିବା ପାଇଁ ନିହାତି ଭାବରେ ସହାୟକ ହେବ। ଶେଷରେ ମୁଁ ଏଠାରେ ଉପସ୍ଥିତ ଥିବା ଏବଂ ଏଠିରେ ଭାଗ ନେଇଥିବା ଏ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଥିବା ସମସ୍ତ ଯୋଡ଼ିଙ୍କର ଶୁଭକାମନା କରି, ତାଙ୍କର ଉତ୍ତରୋତ୍ତର କାମନା କରି, ଭବିଷ୍ୟତ ଜୀବନ କେମିତି ଉଜ୍ଜଳ ହେଉ, ବୈବାହିକ ଜୀବନ କେମିତି ତାଙ୍କର ଉଜ୍ଜଳ ହେଉ।
0: କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ନିଜ ଉଦ୍ବୋଧନରେ କହିଥିଲେ,
2: କେନ୍ଦୁଝର ଆରାଧ୍ୟ ଦେବୀ ମା ତାରିଣୀ ଏବଂ କେନ୍ଦୁଝର ରାଷ୍ଟ୍ର ଦେବତା ବଳଦେବଜୀଙ୍କ ଆଶୀର୍ବାଦ ନେଇକରି ନୂଆ ଜୀବନ ଆପଣମାନେ ଗଢ଼ିବା ପାଇଁ ଯାଉଛନ୍ତି। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଏ ଯୋଜନାର ସ୍ରଷ୍ଟା, ପ୍ରକୃତରେ ଗୋଟେ ପରିବାର ଫାଇନାନ୍ସିଆଲି ଆର୍ଥିକ ଦୃଷ୍ଟିରେ ତଳକୁ ନ ଆସୁ ଏବଂ ଆମର ପାରମ୍ପରିକ ଆଧାରରେ ଆମର ପୂର୍ବପୁରୁଷ ଗୁରୁ ବାପା ଜେଜେବାପାଙ୍କ ଅମଳରୁ ଯେଉଁଭଳି ଆମର ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ, ଆମେ 10 ଦିଗପାଳ ଆମେ 33 କୋଟି ଦେବତାଙ୍କୁ ସାକ୍ଷୀ ରଖିକିରି ଆମର ବୈବାହିକ ଜୀବନକୁ ଆମେ ଆଗକୁ ନିଅନ୍ତି ତାଙ୍କର ଆଶୀର୍ବାଦ ନେଇକିରି। ସେହି ଆଧାରରେ ମାନନୀୟ ମୁଖ୍ୟମନ୍ତ୍ରୀ, ମାନନୀୟ ଉପମୁଖ୍ୟମନ୍ତ୍ରୀ ମହୋଦୟ, ଓଡ଼ିଶାର ବିଭିନ୍ନ ଜାଗାରେ କରିଛନ୍ତି, ଆଜି କେଉଁଝର ମଧ୍ୟ ହୋଇଛି। ତେଣୁ ମୁଁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଏଠିକାର NGO ଏବଂ ଆମର ଯେଉଁମାନେ ଆପଣମାନଙ୍କୁ ବିବାହ ବନ୍ଧନରେ ସହଯୋଗ କରିଛନ୍ତି ସେ ପରିବାର ଦେଉଛି।

0: ଆଶା ରଖୁଛି ଯେ ଆପଣମାନଙ୍କର
1: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ଅଭିଭାଷଣ ପ୍ରସଙ୍ଗରେ କହିଥିଲେ,
2: ସାମ୍ନାରେ ଇଏ ବାହାଘର ଯେ ହଉଛି, ନବ ଦମ୍ପତି ମାନେ ଏହାକୁ ରୂପ ଦଉଥିବା ଅନୁଷ୍ଠାନ, ଏବଂ ସବୁଠୁ ଧନ୍ୟବାଦ ଦେବି ଗାୟତ୍ରୀ ପରିବାରର ବନ୍ଧୁମାନଙ୍କୁ, ଯେଉଁମାନେ ଏ ବାହାଘରକୁ ଏକ ସ୍ପିରିଚୁଆଲ ରୂପରେଖ ଦେଇ ଚାରିଆଡ଼େ ହଳଦୀ ବର୍ଣ୍ଣ, ହଳଦୀର ଭାବବେଗ, ଏବଂ ଏହାକୁ ଉତ୍ସବ ମୁଖର କରିଥିବା ସମସ୍ତଙ୍କ ପରିବାରରୁ ଆସିଥିବା ଜ୍ୱାଇଁମାନଙ୍କ ସାଥିରେ ଆସିଥିବା ବରଯାତ୍ରୀଗଣ, ଏବଂ ଝିଅମାନଙ୍କ ସହିତ ଉପସ୍ଥିତ ଥିବା ତାଙ୍କର ସାଙ୍ଗସାଥୀ, ମୁଁ ଭାବୁଛି ସରକାରକୁ ବାହାଘର କରିବାର ସୁଯୋଗ କେବେ ମିଳୁନଥିଲା। ଧନ୍ୟବାଦ ଦବା ଆମ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀ ହେଲା ପରେ ଏ କନ୍ୟା ବିବାହ ଯୋଜନା ଲାଗୁ କରିବା ଦ୍ୱାରା ସରକାର ବି ବାହାଘର କରିପାରେ, ଏଭଳି ଏକ ଅନୁଭବ ଅଧିକାରୀମାନେ ଆପଣମାନଙ୍କୁ ଦଉଛନ୍ତି। ସେଥିପାଇଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ଏ ବାହାଘରକୁ ଆସିବାର ଥିଲା, ଆଗ୍ରହ ତାଙ୍କର ଥିଲା କନ୍ୟା ଦାନ କରିବେ ବୋଲି, କିନ୍ତୁ ଆସାମରୁ ଡେରିରେ ଫେରିବା କାରଣରୁ ମୁଁ ଆପଣଙ୍କ ପାଖକୁ ଏ କନ୍ୟାଦାନର ଦାୟିତ୍ୱ ତୁଲେଇବା ପାଇଁ ଏ ବିଭାଗର ମନ୍ତ୍ରୀ ହିସାବରେ ଆପଣଙ୍କ ପାଖେ ଆଜି ଉପସ୍ଥିତ ହୋଇଛି। ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଧୁମାନେ, ଆମେ 25-26ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆମେ 338 ଜଣ ନୂଆ ଦମ୍ପତିଙ୍କୁ ଏ ଯୋଜନାରେ ଲାଭ ଦେଇଛୁ। 26-27ରେ ଏପ୍ରିଲ 21 ତାରିଖରେ ଗୋଟିଏ ଦିନରେ 1000 ଦମ୍ପତିଙ୍କୁ ବାହାଘର କରାଇବାର ସୌଭାଗ୍ୟ ଓଡ଼ିଶା ସରକାରଙ୍କୁ ମିଳିଥିଲା, ଏବଂ ଆଜି ଇଏ 1000 ଦମ୍ପତିଙ୍କର ସାମୂହିକ ବିବାହ ପରେ ଏ ପର୍ଯ୍ୟନ୍ତ ଆମେ ଏ ବର୍ଷ 1300 ଦମ୍ପତିଙ୍କୁ ବାହାଘର କରାଇବାରେ ସକ୍ଷମ ହୋଇଛେ। ମାସେ ଦେଢ଼ ମାସ ଭିତରେ ଆମେ ଦେଇଥିବା କଥାକୁ ଏ ମୋହନ ମାଝୀଙ୍କ ସରକାରର ଉପଲବ୍ଧି ହେଉଛି। ଇଏ ସରକାର ଯାହା କୁହେ ତା କରେ, ତେଣୁ ଆମେ ଯେଉଁ କଥା ଦେଇଥିଲୁ ଯେ ଇଏ ବିବାହ ଉତ୍ସବ ଯିଏ ସମାନତା ଆଣିବ, ଜେଣ୍ଡର ଡିସ୍କ୍ରିମିନେସନ, ଯେଉଁମାନେ ପରିବାରର ଆର୍ଥିକ ବୋଝ ବୋଲି ଝିଅମାନଙ୍କୁ ଭାବୁଛନ୍ତି, ସେମାନଙ୍କୁ ସରକାରର ଅନୁଦାନର ସହାୟତା ମିଳିବ, ଏବଂ ଏଥିରେ ସିଧାସଳଖ ଆମ ଯୋଜନାରେ 60,000 ଟଙ୍କାର ବ୍ୟବସ୍ଥା, 45,000 DVD ଏବଂ 15,000 ଟଙ୍କା ଏ ଉତ୍ସବ ଏବଂ ଆନୁଷ୍ଠାନିକ ଖର୍ଚ୍ଚ ପାଇଁ ଆମେ ଦେଉଛୁ। ବନ୍ଧୁମାନେ, ଆମେ ଆଜି 21ଶ ଶତାବ୍ଦୀରେ କୁସଂସ୍କାର ବିରୁଦ୍ଧରେ ଲଢ଼ିବା, ଯୌତୁକ ବିରୁଦ୍ଧରେ ଲଢ଼ିବା, ଏବଂ ଯୌତୁକ ଜନିତ ହିଂସାରୁ ମୁକ୍ତ ରହିବା ପାଇଁ ଇଏ ଏକ ସଚେତନତା ଭାବେ ଆମେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇଛୁ, ଯେଉଁଠି ଝିଅଟେ ପରିବାରର ବୋଝ ନୁହେଁ, ଝିଅକୁ କନ୍ୟାରତ୍ନ ଭାବିବେ, ଏବଂ ସବୁଠୁ ବଡ଼ କଥା ଯେ ଆଜି ଏ ବିବାହଘରରେ ଆପଣମାନେ ବାହାଘର ପରେ ପରେ ଲିଗାଲ ସାର୍ଟିଫିକେଟ, ମ୍ୟାରେଜ ସାର୍ଟିଫିକେଟ ଆପଣଙ୍କୁ ଉପଲବ୍ଧି ହେବ। ଯେଉଁ ମ୍ୟାରେଜ ସାର୍ଟିଫିକେଟ ଆପଣଙ୍କୁ ନୂଆ ଜୀବନ ବିତେଇବାରେ ଏକ ପ୍ରମାଣପତ୍ର ସ୍ୱରୂପ ଆପଣଙ୍କ କାଗଜରେ କାମରେ ଆସିବ, ଏବଂ ମୁଁ ଧନ୍ୟବାଦ ଦେବି ଅଧିକାରୀମାନଙ୍କୁ, ଯେଉଁ ସାର୍ଟିଫିକେଟ ପାଇଁ ଆପଣମାନେ ଲଗାତାର ଭାବେ ପ୍ରୟାସ କରନ୍ତି, ସରକାରୀ ଦପ୍ତର ଦୌଡ଼ନ୍ତି, ସେଇଠି ସାମୂହିକ ଭାବେ ଏହାକୁ ଆମେ ଦେଇଛେ। ଏଥିରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଯୋଗ୍ୟ ପରିବାରକୁ ଆମେ ସାମାଜିକ ନ୍ୟାୟ ବାଇର ଏକ ଶ୍ରେଷ୍ଠ ଉଦାହରଣ ବା ସମାନତାର ଏକ ଶ୍ରେଷ୍ଠ ଉଦାହରଣ ଭାବେ ଦେଇଛେ ଏବଂ ବିଧବା ବିବାହକୁ ପ୍ରୋତ୍ସାହନ ଦେଉଛେ, ଯେଉଁଥିରେ ବିଧବା ଭଉଣୀ ଦେବୀ ପୁଣି ଥରେ ତାର ନୂଆ ହେଇ ଜୀବନ ଆରମ୍ଭ କରିପାରିବ। ମା ଭଉଣୀ ମାନଙ୍କର ବିକାଶ ପାଇଁ ଆମ ସରକାରର ପ୍ରତିବଦ୍ଧତା। ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଆଜି 23 ଲକ୍ଷ ଲକ୍ଷପତି ଦିଦିରେ ଆମ ଓଡ଼ିଶା ଦେଶରେ 1 ନମ୍ବର। ଆମେ ସୁଭଦ୍ରା ଯୋଜନାରେ କୋଟିଏରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଖେ ଏକାକାଳୀନ ଭାବେ 5,5,20,000 ଦେଇ ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବାରେ ଆମେ ସଫଳ। ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହରେ ଆମେ ଗୋଟିଏ ଦିନରେ 1,000 ଯୋଡ଼ାଙ୍କ ବିବାହ କରି ଓଡ଼ିଶାରେ ସମାନତା ଯୌତୁକ ବିରୋଧୀ ଆନ୍ଦୋଳନକୁ ସକ୍ରିୟ କରିବା ପାଇଁ ନିଜେ ସରକାର ଆଗଭର। ତେଣୁ ମୁଁ ପୁଣି ଥରେ ଆସୁଥିବା ନୂଆ ଯୋଡ଼ାମାନେ, ଯେଉଁମାନେ ବାହାଘର ପାଇଁ ଅପେକ୍ଷାରେ ଅଛନ୍ତି, ଯେଉଁମାନେ ଆଜି ନୂଆ ନୂଆ ଦମ୍ପତି ହେଲେ, ସମସ୍ତଙ୍କୁ ମୋର ନିବେଦନ, ଆମେ ସବୁ ହେଲୁ ସୁଭଦ୍ରା ଦେଇଥିବା ଦଳ। ସୁଭଦ୍ରା ଯେମିତି ଜଗନ୍ନାଥ ବଳଭଦ୍ରଙ୍କ ମଝିରେ ରହନ୍ତି, ବାର୍ତ୍ତା ଦିଅନ୍ତି ସମାଜକୁ ଯେ ସବୁ ସ୍ଥିତିରେ ଆଡଜଷ୍ଟମେଣ୍ଟ ହେଉଛି ଜୀବନ। ତେଣୁ ଆପଣମାନେ ଯେଉଁମାନେ ନୂଆ ଦମ୍ପତି ହେଇ ଆଜି ନିଜର ଜୀବନର ପ୍ରଥମ ଦିନ ଆରମ୍ଭ କରୁଛନ୍ତି, ଆପଣଙ୍କୁ ଜିଲ୍ଲା ତରଫରୁ ଯେଉଁ ଉପହାର ଦିଆଯାଇଛି ତାକୁ ଆପଣମାନେ ଭାବି ପାରୁଥିବେ ଯେ ସରକାରଙ୍କ ପ୍ରୋତ୍ସାହନରେ କନ୍ୟାଦାନ ମାନେ କନ୍ୟାର ସୁରକ୍ଷା ସକ୍ରିୟତା ସଶକ୍ତିକରଣ ପାଇଁ ସରକାର ହିଁ ଉତ୍ତରଦାୟୀ ଏବଂ ଏ ବିବାହ ଆଗକୁ ଏକ ନିବିଡ଼ ସମ୍ପର୍କରେ ପରିଣତ ହଉ। ମହାପ୍ରଭୁ ଜଗନ୍ନାଥ ମା ସୁଭଦ୍ରା ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣମାନେ ସମସ୍ତେ ସଫଳ ଦମ୍ପତି ଭାବେ ନିଜ ପାରିବାରିକ ଜୀବନର ଶୁରୁଆତ କରନ୍ତୁ। ଏଠି ଉପସ୍ଥିତ ଥିବା ଆପଣଙ୍କୁ ଆଶୀର୍ବାଦ ପାଇଁ ଆସିଥିବା ଏବଂ ବାହାଘର କାର୍ଯ୍ୟକୁ ସମ୍ପନ୍ନ କରୁଥିବା ସମସ୍ତ ବ୍ରାହ୍ମଣ ବନ୍ଧୁମାନଙ୍କୁ ମୁଁ ମଞ୍ଚରୁ କୃତଜ୍ଞତା ଏବଂ ନମସ୍କାର ଦେଉଛି। ଏକାକାଳୀନ 37 ଯୋଡ଼ାର ବାହାଘର ଦେଖିବା ଯେମିତି ଆମ ପାଇଁ ନୂଆ, ବ୍ରାହ୍ମଣମାନେ ଏ ବାହାଘରକୁ ସମ୍ପନ୍ନ କରିବା ବି ତାଙ୍କ ପାଇଁ ନୂଆ। ତେଣୁ ମୁଁ ପୁଣି ଥରେ ସରକାରଙ୍କ ପ୍ରୋତ୍ସାହନରେ ହେଉଥିବା ଏ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହୋଇଥିବା ସମସ୍ତ ବନ୍ଧୁମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ସାଧୁବାଦ, ଏବଂ ସମସ୍ତଙ୍କର ଉତ୍ତରୋତ୍ତର ଭବିଷ୍ୟତ କାମନା କରୁଛି। ବଡ଼ ଭଉଣୀ ହିସାବରେ ମୁଁ ଆପଣମାନଙ୍କୁ ଆଶୀର୍ବାଦ ଦେବାକୁ ଆସିଛି। ଓଡ଼ିଶା ସରକାର ଆପଣଙ୍କ ସହିତ ଅଛି, ଆପଣମାନେ ଭଲରେ ମନ୍ଦରେ ନିଶ୍ଚିତ ଖୋଜିବେ, ଏବଂ ମୋର ବିଶେଷ ଅନୁରୋଧ ପୁଅମାନଙ୍କୁ, ଏ ଝିଅମାନେ ହେଲେ ସରକାରୀ ଝିଅ, ଏମାନଙ୍କୁ ସରକାର ବାହାଘର କରୁଛି, କନ୍ୟାଦାନ କରୁଛି, ତେଣୁ ସରକାର ଝିଅକୁ କେମିତି ଆପଣମାନେ ସୁରୁଖୁରୁରେ ଭଲରେ ରଖିବେ ତାର ଦାୟିତ୍ୱ ବି ଆପଣମାନେ ନେବେ ବୋଲି ମୋର ଅନୁରୋଧ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।
1: ସିଟିଜିର ପ୍ରତିଷ୍ଠାତା ରୋଟାରିଆନ୍ ଡକ୍ଟର ରାଜେନ୍ଦ୍ର କୁମାର ପଲେଙ୍କ ତତ୍ତ୍ୱାବଧାନରେ ସିଟିଜି କଲେଜ ଅଫ୍ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ ପକ୍ଷରୁ ସିଟିଜି କନ୍ଭେନ୍ସନ୍ ହଲ୍ରେ ସିଟିଜି ସେବାଶ୍ରୀ ସମ୍ମାନ 2026 ଏବଂ ଆନ୍ତର୍ଜାତୀୟ ନର୍ସ ଦିବସ ଭବ୍ୟ ଓ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 2 ଜଣ ସମର୍ପିତ ନର୍ସ, ଯିଏକି ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ଜାନକୀ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ଇନ୍ଚାର୍ଜ ବାସନ୍ତୀ ବୁଢ଼ାଣୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯିଏକି କାର୍ଯ୍ୟରତ ସେମାନଙ୍କୁ ସିଟିଜି ସେବାଶ୍ରୀ ସମ୍ମାନ 2026ରେ ସମ୍ମାନିତ କରାଯାଇଥିଲା। ସମାଜସେବା ଓ ରୋଗୀ ସେବା ପ୍ରତି ସେମାନଙ୍କର ନିଷ୍ଠା, ତ୍ୟାଗ ଓ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମା ତାରିଣୀ ସୁପର ସ୍ପେଶାଲିଟି ହସ୍ପିଟାଲର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଗଣେଶ୍ୱର ମହାନ୍ତ ଯୋଗଦେଇ ନର୍ସମାନଙ୍କ ନିଷ୍ଠା, ତ୍ୟାଗ ଓ ସେବାଭାବକୁ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସିଟିଜି କଲେଜର ପ୍ରଧାନାଚାର୍ଯ୍ୟ ମାନସ ରଞ୍ଜନ ମହାପାତ୍ର, ସିଟିଜି ସ୍କୁଲର ପ୍ରଧାନାଚାର୍ଯ୍ୟ କେସି ମହାନ୍ତି, ସିଟିଜି ପ୍ରଫେସନାଲ ଷ୍ଟଡିଜ୍ର ବିଭାଗ ମୁଖ୍ୟ ଡକ୍ଟର ରୂପାଲି ଏବଂ ସଂଘମିତ୍ରା, ସିଟିଜିର ନର୍ସିଂ ବିଭାଗ ମୁଖ୍ୟ ସଂଘମିତ୍ରା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପିକା ଆୟୁଷି ପଲ୍ ସଂଯୋଜନା କରିଥିବାବେଳେ ଟ୍ରଷ୍ଟି ପି ରାଜୀବ ଧନ୍ୟବାଦ ଅର୍ପଣ କରିଥିଲେ। ନମସ୍କାର, କେନ୍ଦୁଝର କାର୍ଯ୍ୟକ୍ରମରେ ସାପ୍ତାହିକୀକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସାପ୍ତାହିକୀ। ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଦେବାଶିଷ ମିଶ୍ର।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 10:00। ଲୋକଗୀତର କାର୍ଯ୍ୟକ୍ରମରେ ଶ୍ରୋତାବନ୍ଧୁ, ଆଜି ପ୍ରଚାର କରୁଛୁ କୀର୍ତ୍ତନ। ପରିବେଷଣ କରୁଛନ୍ତି ଶିଳ୍ପୀ ଚିନ୍ତାମଣି ସାହୁ ଏବଂ ସାଥୀ।
1: ଶ୍ରୀ ଗୁରୁ ପ୍ରେମାନନ୍ଦ ନିତାଇ ଗୌରୁ ହରିହରି।

ಯಲ್ಲ ಯಲ್ಲ.

ଆକାଶବାଣୀ କେନ୍ଦୁଝର ଶେଷ କରିବା ଶ୍ରୋତାବନ୍ଧୁ ଏହି ଚଳିତ ଅଧିବେଶନକୁ। ତା ପୂର୍ବରୁ ଆଗାମୀକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ଅଧିବେଶନର ଆରମ୍ଭରେ ପ୍ରଚାର କରିବୁ ନୈବେଦ୍ୟ। 17:25ରେ ଶୁଣିବେ ଭକ୍ତିଗୀତ।